ଦେଶେ ଯିବୁ ଚାଲି ତା ପାଶେ ମୋ ଖବର ଦବୁ ତାକୁ ଯା ନେଇ ଯା ଶିଳ୍ପୀ ବାବୁଲ ସୁପ୍ରିୟ।

ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ ଆଷାଢ଼ 16 ଦିନ 2026 ମସିହା ଜୁଲାଇ 5 ତାରିଖ। ସମୟ ବର୍ତ୍ତମାନ ସକାଳ 5 ବାଜି 57 ମିନିଟ୍ ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଅନାଦିକାଳରୁ ଅଜଣା କାରଣରେ ରହିଥିବା ପ୍ରକ୍ରିୟା ଦୁଇଟିର ନାମ ଜନ୍ମ ଏବଂ ମୃତ୍ୟୁ। ଆକାଶବାଣୀ ରାଉରକେଲା। ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀରୁ।

ପରମ ଶରଣ ପ୍ରଭୁ ଜଗତ ଜୀବନ କୋଟି ବ୍ରହ୍ମାଣ୍ଡର ନାଥ କରୁଣା ନିଧାନ ଶିଳ୍ପୀ ଝୁଙ୍କି ରଥ ରଚନା ନଗେନ୍ଦ୍ର ମହାପାତ୍ର।

0: ଆକାଶବାଣୀରେ ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242। ଭାବୁଛି ଆମ ବିଜନେସଟା ଆଉ ଟିକେ ବଢିଲେ କେମିତି ହୁଅନ୍ତା?
2: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
2: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା ତାହେଲେ କୁହ।
2: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱର୍କ ଦେଶର ସବୁଆଡେ ଅଛି।
1: ସେଥିରେ ମୋର କଣ ଲାଭ ହେବ?
2: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
2: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 8700001 4242।
1: ଆଚ୍ଛା, 8700001 4242। ଏବେ ଫୋନ ଲଗାଉଛି।

ପରବର୍ତ୍ତୀ ଭଜନ ପୁରାତନ ରଚନାରୁ କାହା ପାଇଁ ଆଡମ୍ବର କରୁରେ ମନ ଗୁହାର ମିଛଟାରେ ବାଇ ହୋଇ ବୁଲୁଅଛୁ ମୋର ମୋର କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ତୁମେ କି ଜାଣିନ ଆହେ ଜଗନ୍ନାଥ ଖୋଜୁଛି ତୁମକୁ କାହିଁକି, ରଚନା ଜାନକୀ ବଲ୍ଲଭ ମହାନ୍ତି, କଣ୍ଠଶିଳ୍ପୀ

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘଧନ ସଂଶୋଧନ ଏସ୍ଆଇଆର୍ 2026ର ଚିଠା ଭୋଟର ତାଲିକା ଆଜ ବାହାରିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଲନ ଦିନର 12 ବଜେ ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେବେ। ସେଆଡ଼େ ଏସ୍ଆଇଆର୍ ଲାଗି ନିଯୁକ୍ତି ହୋଇଥିବା 10 ଜଣ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଗୋଟିଏ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ପରିଗଣନା ଫର୍ମ ବାଣ୍ଟବାର ଆଉ ଠୁଲାବାର ଡିଜିଟାଇଜେସନ୍ ଆଉ ଆଇଜ ବାହାରବାରକେ ଥିବା ଚିଠା ଭୋଟର ତାଲିକା ବାବଦେ ସମୀକ୍ଷା କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନ ଆଇବା 20 ତାରିଖ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କର ଇ ବାବଦ ପ୍ରସ୍ତାବକେ ଅନୁମୋଦନ କରିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଆଇବା ମାସ 13 ତାରିଖ ତକ୍ ଇ ଅଧିବେଶନ ଚାଲବା। ଅଧିବେଶନ ସମିତି ଭିନ୍ ଭିନ୍ ଜରୁରୀ ପ୍ରସଙ୍ଗ ଆଉ ବିଲ୍ ଉପରେ ଆଲୋଚନା ହୋଇକରି ନିଷ୍ପତ୍ତି ନିଆଯିବା ବୋଲି ଶ୍ରୀ ରିଜିଜୁ କହିଛନ୍। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4 ନମ୍ବର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ରାଜ୍ୟର 23ଟା ଜିଲ୍ଲାର ଭିନ୍ ଭିନ୍ ସ୍କୁଲର ଭିତ୍ତିଭୂମିର ବିକାଶ ଲାଗି 7,29,00,000 ଟଙ୍କା ମଞ୍ଜୁର କରାଯାଇଛି। ପାଖାପାଖି 4,500 ଅଧିକା ଆଘର ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଆଉ ଅନୁଷ୍ଠାନ ସ୍କୁଲର ଉନ୍ନତି ଲାଗି ଏହି ଟଙ୍କା ଦେଇଛନ୍। ପୁରୀ କୋରାପୁଟ ଭିତରେ ହପ୍ତାକ 3 ଦିନ ଚାଲବାରକେ ଥିବା ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଆଇବାକାଲିଠାନୁ ମୂଲ ହେବା। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଦେଇକରି ଚାଲବାରକେ ଥିବା ଏହି ଏକ୍ସପ୍ରେସ୍କେ ଆଇବାକାଲି ସକାଳେ ପୁରୀ ରେଲ୍ ଷ୍ଟେସନ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଲାଗି ଖାସ୍ କରି ବରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀ ଆଉ ସାବର ଶ୍ରୀକ୍ଷେତ୍ର କୋରାପୁଟକେ ସିଧାସଳଖ ରେଲ୍ ସଂଯୋଗ ପାଇବେ। ହପ୍ତାର ମଙ୍ଗଳବାର ଶୁକ୍ରବାର ଆଉ ରବିବାର 3 ଦିନ ଏହି ଟ୍ରେନ୍ ଚାଲବା। ରାଜ୍ୟ ଚାଲିଥିବା ଡାକ୍ତରମାନଙ୍କର ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ଭିତରେ ଆଲୋଚନା ଉତ୍ତରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ବାବଦେ ସୂଚନା ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍, ଆନ୍ଦୋଳନ କରୁଥିବା ଡାକ୍ତରମାନେ ଗଲାକାଲିଠାନୁ କାମଥି ଯୋଗ ଦେଇଛନ୍। ଓମ୍ସାର 10 ଦଫା ଦାବିକେ ନେଇକରି ବୈଠକଟି ବିସ୍ତୃତ ଆଲୋଚନା ହୋଇଛି। ଦାବି ବାବଦେ ଅଏତକା ବିଚାର ଲାଗି ଅର୍ଥ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରବାରକେ ବୈଠକଟି ନିଷ୍ପତ୍ତି ହୋଇଛି। ଏବେ 22 ତାରିଖ କମିଟିର ପହିଲା ବୈଠକ ବସ୍ବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଏବେ 16 ତାରିଖ ହେବାରକେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାଟି ଯୋଗ ଦେବା ଲାଗି ରାଜ୍ୟର ସବୁ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିୟୁକ୍ତା ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସବୁ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଏହି ମହାନ ପର୍ବଟି ସାମିଲ ହେବାରକେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆଇବା 18 ତାରିଖ ହେବା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଲାକାଲି ହୋଇଥିବା ବୈଠକଟି ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ସଫା ସୁତୁରା କାମ ସହିତ ନାଟମଣ୍ଡପ ଓ ଭୋଗ ମଣ୍ଡପର ଯାଞ୍ଚ ଆଉ ମରାମତି ଉପରେ ଏହି ଅବସରରେ ଜୋର ଦିଆଯିବା। ଯାଞ୍ଚ ଉତ୍ତରୁ ଗୋଟିଏ ବୈଠକ କରିକରି କମିଟିର ସୁପାରିଶ ଆଧାରଥି ପଦକ୍ଷେପ ନିଆଯିବା ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇଜ ହେବା। ସକାଳ 9 ବଜୁ ମଧ୍ୟାହ୍ନ 11:30 ବଜେ ତକ୍ ପହିଲା ପେପର ଆଉ ଦ୍ୱିପହର 2 ବଜୁ ଉପରବେଳା 4:30 ବଜେ ତକ୍ 2 ନମ୍ବର ପେପରର ପରୀକ୍ଷା ହେବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର 30ଟା ଜିଲ୍ଲାର 311ଟା ପରୀକ୍ଷା କେନ୍ଦ୍ରର 97,150 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଜିଲ୍ଲା ଗସ୍ତି ଆସିକରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟନ ହୋଇଥିବା ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାର ଉତ୍ତରୁ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ସରକାରୀ ଯୋଜନାମାନଙ୍କର କାର୍ଯ୍ୟକାରିତା ଆଉ ବିକାଶ ପ୍ରକଳ୍ପର ଅଗ୍ରଗତି ବାବଦେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ବରଗଡ଼ ଜିଲ୍ଲା ପଦମପୁରଠାରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଆଦେଶ ବାହାରିଛି। 2026-27 ଶିକ୍ଷା ବର୍ଷନୁ ଏହି ବିଦ୍ୟାଳୟର ପାଠପଢ଼ା ମୂଲ ହେବା। ସଂଗଠନର ମୁଖ୍ୟାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ 2025 ଅକ୍ଟୋବର ମାସେ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା 57ଟା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ପଦମପୁର ସାମିଲ ଥିଲା। ସମ୍ବଲପୁରର ଜାରି ରହିଥିବା ବର୍ଷାଜନିତ ସମସ୍ୟା ଲାଗି ଗଲାକାଲି ପ୍ରଶାସନ ତରଫରୁ ଜରୁରୀ

ରାତି 8ରେ ଲଣ୍ଡନ ଲର୍ଡ଼ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡକପ୍ 2026ର ସିଧା ପ୍ରସାରଣ ଶୁଣିପାରିବେ ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ। ଏହାଛଡ଼ା ନ୍ୟୁଜ୍ ଷ୍ଟ୍ରିମିଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ସ ମାଧ୍ୟମରେ ଶୁଣିବେ ରାତି 10ଟାରେ ଗୀତ ଗଜଲ କାର୍ଯ୍ୟକ୍ରମ ଶିଳ୍ପୀ ଶର୍ମା ଆଗା ଏବଂ ରାତି 10:30 ଶୁଣିବା ଲୋକଗୀତ। ଏହି କ୍ରମରେ ଆଜି ଶୁଣିବା ପାଲା, ପରିବେଷଣ କରିବେ ମହେନ୍ଦ୍ର ମିଶ୍ର ଏବଂ ସାଥୀ କଳାକାର। ଶ୍ରୋତାବନ୍ଧୁ, ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଲ୍ଲେଖ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4ର୍ଥ କାର୍ଯ୍ୟନିର୍ବାହୀ ପରିଷଦ

0: ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ମାସ ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣିହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟକଣିକାଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟାଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧ ପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢ଼େ। और आज देश के तीसरे सेमीकंडक्टर प्लांट में भी चीप पैकेजिंग का कॉमर्स

ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6-ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନ୍ଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭର୍ରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।

0: ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ୍ଟ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ରାଉରକେଲା।
2: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ?
3: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
2: ଯୋଗାଯୋଗ ନମ୍ବର 6371500092।
3: ଆଜ୍ଞା ହଁ, 6371500092।

ପିଲାଏ ତମେମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ଆହ୍ଲାଦିନୀ ହୋତା ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, କୋଭିଡ ମହାମାରୀ ପରେ ପଶୁମାନଙ୍କ ଠାରୁ ମଣିଷକୁ ସଂକ୍ରମିତ ହେଉଥିବା ରୋଗର ଗମ୍ଭୀରତା ବିଶ୍ୱକୁ ଜଣା। ଏହା ଉପରେ ଜନସଚେତନତା ବଢ଼ାଇବା ପାଇଁ ପ୍ରତି ବର୍ଷ ଜୁଲାଇ ମାସ 6 ତାରିଖରେ ବିଶ୍ୱ ଜୁନୋସିସ୍ ଦିବସ ପାଳନ କରାଯାଏ। ପଶୁଙ୍କ ଠାରୁ ମଣିଷକୁ ବ୍ୟାପୁଥିବା ରୋଗକୁ ଜୁନୋଟିକ୍ ରୋଗ କୁହାଯାଏ। ସମ୍ପ୍ରତି ଏହା ଅତ୍ୟନ୍ତ ଚିନ୍ତାର କାରଣ ପାଲଟିଛି। ଫ୍ରାନ୍ସ ବୈଜ୍ଞାନିକ ଲୁଇ ପାଶ୍ଚର ଜଳାନ୍ତକ ଟୀକା ବାହାର କରିବା ପରେ ଏହି ସଫଳତାର ସ୍ମୃତିରେ ୱାର୍ଲଡ ଜୁନୋସିସ୍ ଡେ ପାଳନ କରାଯାଏ। ପଶୁଙ୍କ ଠାରୁ ମଣିଷକୁ ଡେଉଁଥିବା ରୋଗ ଉପରେ ଅଧ୍ୟୟନ ଏବଂ ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ପ୍ରଥମ ବିଶ୍ୱ ଜୁନୋସିସ୍ ଦିବସ 1885 ଜୁଲାଇ ମାସ 6 ତାରିଖରେ ପାଳନ କରାଯାଇଥିଲା। ଜୁନୋଟିକ୍ ରୋଗର ବିପଦରୁ ବର୍ତ୍ତିବା ଦିଗରେ ଜନସଚେତନତା ବୃଦ୍ଧି ଏବେ ସମୟର ଦାବି। ଏଥିରେ ସାମାନ୍ୟ ଜ୍ୱରଠାରୁ ଆରମ୍ଭ କରି କୋଭିଡ ଭଳି ମହାମାରୀ ମଧ୍ୟ ସାମିଲ। ବିଶ୍ୱ ଜୁନୋସିସ୍ ଦିବସ ଅବସରରେ ବିଶ୍ୱବ୍ୟାପୀ ଏହି ରୋଗର କାରଣ ଏବଂ ନିରାକରଣ ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଜାଣିଛ ପିଲାମାନେ, ପ୍ରତିବର୍ଷ ଜୁଲାଇ ମାସ 7 ତାରିଖରେ

0: ବିଶ୍ୱବାସୀ ପାଳନ କରନ୍ତି ଚକୋଲେଟ୍ ଦିବସ। 2009 ସ୍ଥାପିତ ଏହି ଦିବସ 1550 ମସିହାରେ ୟୁରୋପରେ ଚକୋଲେଟ୍ର ଶୁଭାରମ୍ଭର ସ୍ମୃତି ବହନ କରେ। ଏହି ଦିନ ବିଶ୍ୱର ସମସ୍ତ ଚକୋଲେଟ୍ ଦୋକାନ ଓ ସ୍ଥାନୀୟ ଚକୋଲେଟ୍ ଯୋଗାଣକାରୀମାନେ ସବୁ ବୟସର ଲୋକଙ୍କ ମନ ଜିଣିବା ପାଇଁ ସେମାନଙ୍କର ସର୍ବଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିଥାନ୍ତି। ଥିଓବ୍ରୋମା କାକାଓ ଗଛର ମଞ୍ଜିରୁ ଚକୋଲେଟ୍ ଆସିଛି। ମେକ୍ସିକୋ, କେନ୍ଦ୍ରୀୟ ଆମେରିକା ଓ ଉତ୍ତର ଦକ୍ଷିଣ ଆମେରିକାରେ ଏହାର ଚାଷକୁ ନେଇ ଲମ୍ବା ଇତିହାସ ରହିଛି। କାକାଓ ଗଛ ଉତ୍ପାଦନରେ ଆଫ୍ରିକା ବର୍ତ୍ତମାନ ଅଗ୍ରଣୀ ଦେଶ ହୋଇଛି। ଜାଣିଛ ପିଲାମାନେ ଅନ୍ତର୍ଜାତୀୟ ଶାନ୍ତି ଏବଂ ପ୍ରେମ ଦିବସ କେବେ ପାଳନ କରାଯାଏ? ଏହି ଦିନଟି ପ୍ରତି କ୍ୟାଲେଣ୍ଡର ବର୍ଷର ଜୁଲାଇ ମାସ 7 ତାରିଖରେ ପାଳନ କରାଯାଏ। ଏହା ସାରା ବିଶ୍ୱରେ ଶାନ୍ତି ଏବଂ ପ୍ରେମକୁ ପ୍ରତିଫଳିତ ଏବଂ ପ୍ରଦର୍ଶିତ କରିବାର ଏକ ଦିନ। ଶାନ୍ତି ଏବଂ ପ୍ରେମ ଦୁଇଟି ମୁକ୍ତ ଜିନିଷ ପ୍ରଦାନ କରିବା ଅପେକ୍ଷା ଅଧିକ ଶକ୍ତିଶାଳୀ ଆଉ କିଛି ନାହିଁ। ଏହା ଏକ ସକାରାତ୍ମକ ବାର୍ତ୍ତା ଏବଂ ଆଜି ବିଶ୍ୱକୁ ଏପରି କିଛି ନାହିଁ ଯାହାର ଅଧିକ ଆବଶ୍ୟକତା ଅଛି। ଶାନ୍ତି ଏବଂ ପ୍ରେମକୁ ପ୍ରଦର୍ଶିତ ଏବଂ ପ୍ରୋତ୍ସାହିତ କରିବାରେ ଏହି ଦିନଟି ବିତାଇବା ଉଚିତ। ତମେ ଯାହା ଭାବନା କାହିଁ ଏଥିପାଇଁ ପ୍ରାର୍ଥନା କର, କୁହ, ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କର। ଦିନଟିକୁ ଯଥାସମ୍ଭବ ଶାନ୍ତିପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ କର। ଏକ ସେୟାର ମୁହୂର୍ତ୍ତ ଭାବରେ ତୁମେ ମଧ୍ୟାହ୍ନରେ ବିଶ୍ୱର ଯେକୌଣସି ସ୍ଥାନରେ ଥାଅ, ଅଟକି ଯାଅ ଏବଂ ସେହି ମୁହୂର୍ତ୍ତକୁ ଦୁଇ ଜଣ ତମ ଚାରିପାଖରେ ଥିବା ଲୋକଙ୍କୁ ଶାନ୍ତି ଏବଂ ପ୍ରେମ କାମନା କର। ଏହି ଦିନଟି ଜୁନ 2021 ଗ୍ୟାରି ଆଷ୍ଟ୍ରିକ୍ ଦ୍ୱାରା ସୃଷ୍ଟି କରାଯାଇଥିଲା। ଜାଣିଛ ପିଲାମାନେ ପ୍ରତି ବର୍ଷ ଜୁଲାଇ ମାସ 10 ତାରିଖରେ ପାଳନ କରାଯାଏ ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ। ଆମେ ସାଧାରଣତଃ ପ୍ରାୟ ପ୍ରତିଟି କାମରେ ଉର୍ଜା ବା ଶକ୍ତି ଆବଶ୍ୟକ କରିଥାଉ। ଅଧିକ ମାତ୍ରାରେ ବ୍ୟବହୃତ ହେଉଥିବା ଶକ୍ତି ଉତ୍ସ ଗୁଡ଼ିକ ହେଲା ଗ୍ୟାସ, କୋଇଲା ଏବଂ ତୈଳ। ତେବେ ଜୈବିକ ଇନ୍ଧନ ପରିବେଶ ଅନୁକୂଳ ହୋଇନଥିବା ବେଳେ ଏହା ବିଶ୍ୱ ତାପନ ପାଇଁ ମଧ୍ୟ ଦାୟୀ। ଏହି ଇନ୍ଧନ ବ୍ୟବହାର ଫଳରେ ଜଳ ପ୍ରଦୂଷଣ ସହ ଭୂମି କ୍ଷୟ ବି ହୋଇଥାଏ। ତେଣୁ ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସରେ ଜୈବିକ ଇନ୍ଧନ ବା ଫସିଲ୍ ଫୁଏଲ୍ ଉପରେ ନିର୍ଭରତା ବନ୍ଦ କରି ପୁନଃ ବ୍ୟବହାର ଯୋଗ୍ୟ ଶକ୍ତି ଯେପରି ସୌରଶକ୍ତି, ପବନ ଏବଂ ଜିଓଥର୍ମାଲ ଏନର୍ଜି ଉତ୍ସକୁ ବ୍ୟବହାର ଦିଗରେ ଲୋକଙ୍କୁ ସଚେତନ କରାଯାଇଥାଏ। 2012 ମସିହାରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ବିଶ୍ୱର ଶକ୍ତି ସମସ୍ୟା ଦୂର ସହ ସ୍ୱଚ୍ଛ ସ୍ଥାୟୀ ଶକ୍ତି ଉତ୍ସ ସୃଷ୍ଟି କରିବା ଲାଗି ଏହି ଦିବସରେ ବାର୍ତ୍ତା ଦିଆଯାଇଥାଏ। ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶ କେତେ ଜରୁରୀ ତାହା ଏହି ଦିନ ଲୋକଙ୍କୁ ବୁଝାଯାଇଥାଏ।
1: ଜାଣିଛ ପିଲାମାନେ ବିଶ୍ୱ ଜନସଂଖ୍ୟା ଦିବସ ବିଶ୍ୱ ସାରା ପ୍ରତି ବର୍ଷ ଜୁଲାଇ ମାସ 11 ତାରିଖ ଦିନ ପାଳିତ ହୁଏ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ପ୍ରାଥମିକ ଲକ୍ଷ୍ୟ। ହଁ ପିଲେ, ଉକ୍ତ କାର୍ଯ୍ୟକ୍ରମ 1999 ମସିହାରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉନସିଲ୍ ଦ୍ୱାରା ପ୍ରଥମେ ଅନୁମୋଦିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧି କ୍ରମରେ ହିସାବ କଲେ ଜୁଲାଇ 11, 1987 ମସିହା ଦିନ ବିଶ୍ୱ ଜନସଂଖ୍ୟା ଆନୁମାନିକ 500 କୋଟି ହେଲା। ଏହି ତିଥିକୁ ଭିତ୍ତି କରି ସାର୍ବଜନିକ ହିତରେ ଜୁଲାଇ ମାସ 11 ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଜାଣିଛ ପିଲାମାନେ, ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି। ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ହଁ ପିଲାମାନେ, ନର୍ଲା ବ୍ଲକ ରୁପ୍ରା ସମେତ ମୁସ୍କୁଟି, କର୍ମେଙ୍ଗା ଓ ଗିଗିନା ପଞ୍ଚାୟତରେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏବେ ବର୍ଷା ଆସିବା ପରେ ଚାଷ କାମ ଆରମ୍ଭ ହୋଇଛି। ତୁମେମାନେ ତ ଜାଣିଛ, ଜୁନ ମାସ ସରିଗଲାଣି, ମାତ୍ର ପାଣି ଅଭାବରୁ ଚାଷ କାମ ଆରମ୍ଭ ହୋଇପାରିନଥିଲା। କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଲେ ବି ଏହିସବୁ ପଞ୍ଚାୟତରେ କେବଳ ଅସରାଏ ବର୍ଷା ହୋଇଥିବା ଦେଖାଯାଇଛି। ଫଳରେ ଚଳିତ ଖରିଫ ଋତୁରେ ବର୍ଷାର ପ୍ରଥମ ବର୍ଷା ହୋଇଥିବାରୁ ଚାଷୀ ତତ୍ପର ହୋଇ ଧାନ ବୁଣାବୁଣି ଆରମ୍ଭ କରିବା ସହ କପା ମଞ୍ଜି ମଧ୍ୟ ରୋଇବା ଆରମ୍ଭ କରିଛନ୍ତି। ପିଲାମାନେ, ଆଜି ଆସନା ଇଂରାଜୀରେ ଭେହିକଲ୍ସ ନେମ୍ ବା ଯାନ ଗୁଡ଼ିକର ନାମ କହି ଶିଖିବା ଓ ଲେଖି ଶିଖିବା। TRUCK ଟ୍ରକ, BUS ବସ୍, TRAIN ଟ୍ରେନ୍, AEROPLANE ଏରୋପ୍ଲେନ୍, BIKE ବାଇକ୍, RICKE SHAW ରିକ୍ସା, BICYCLE ବାଇସାଇକେଲ, SCOOTER ସ୍କୁଟର, CART କାର୍ଟ, CAR କାର୍, VAN ଭ୍ୟାନ୍, LUNA ଲୁନା, TAXI ଟ୍ୟାକ୍ସି, AMBULANCE ଆମ୍ବୁଲାନ୍ସ, HELICOPTER ହେଲିକପ୍ଟର, TRACTOR ଟ୍ରାକ୍ଟର, AUTO RICKE SHAW ଅଟୋ ରିକ୍ସା, SHIP ସିପ୍। ପିଲାମାନେ, ଏବେ ରଫଳା ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ପ ତରେ ରଫଳା, ତ୍ର ପତ୍ର, ପରେ ହର୍ଷକର ପୁ, ତରେ ରଫଳା ପୁତ୍ର, ପରେ ଆକର ପା, ତରେ ରଫଳା ପାତ୍ର, ଗରେ ଉକର ଗୋ, ତରେ ରଫଳା ଗୋତ୍ର, ନରେ ଏକର ନେ, ତରେ ରଫଳା ନେତ୍ର, ବ ଜରେ ରଫଳା ବଜ୍ର, ବରେ ରଫଳା ଜ ବ୍ରଜ, ଅ ତରେ ରଫଳା ତ୍ର ଅତ୍ର, ଜ ତରେ ରଫଳା ତ୍ର ଯତ୍ର, ତ ତରେ ରଫଳା ତ୍ର ତତ୍ର, ଏ କ ତରେ ରଫଳା ଏକତ୍ର, ନ ମରେ ରଫଳା ନମ୍ର, ବରେ ହସିକର ବି, ନ ମରେ ରଫଳା ବିନମ୍ର, ପରେ ରଫଳା ପ୍ର, ଣରେ ଆକାର ଅଣା ମ ପ୍ରଣାମ, ଚ କରେ ରଫଳା ଚକ୍ର, ନରେ ହସିକର ନି, ଦରେ ରଫଳା ଆକାର ନିଦ୍ରା, ତାଲବେଶରେ ରଫଳା ମ ଶ୍ରମ, ଗରେ ରଫଳା ଆକାର ମ ଗ୍ରାମ, ପରେ ରଫଳା ହର୍ଷୈକର ୟ ପ୍ରିୟ, ତାଲବେଶରେ ଦୀର୍ଘୈକର ଘରେ ରଫଳା ଘ୍ର ଶୀଘ୍ର, ଭରେ ରଫଳା ଭ୍ର ମ ଭ୍ରମ, ଆ ଗରେ ରଫଳା ଗ୍ରହ ଆଗ୍ରହ, ବରେ ବରେ ହର୍ଷିକର ବି, ତାଲବେଶରେ ରଫଳା ଆକାର ମ ବିଶ୍ରାମ, ଭରେ ରଫଳା ଭ୍ର ମ ଭ୍ରମଣ, ବରେ ହର୍ଷିକର ବି, କରେ ରଫଳା କ୍ର ମ ବିକ୍ରମ, ଦରେ ରଫଳା ଦ୍ର ବଣ ଦ୍ରବଣ, ସ ମ ଗରେ ରଫଳା ସମଗ୍ର, ଅ ଜ

0: ନଦସରୀ ରଫଳା ଅଜସ୍ର ପରେ ରଫଳା ପ୍ରଥମ ପ୍ରଥମ ମର ହସୁକର ମୁଁ ଦରେ ରଫଳା ଦ୍ର ଣ ମୁଦ୍ରଣ ତାଲବିସରୀ ରଫଳା ଆକାର ବଣ ଶ୍ରାବଣ ଭରେ ଆକାର ଭା ଦର ରଫଳା ଦ୍ର ବ ଭାଦ୍ରବ ଚରେ ଐକାର ଚଇ ତରେ ରଫଳା ତ୍ର ଚୈତ୍ର ଜରେ ଆଗର ଯା ଗରେ ରଫଳ ଗ୍ର ତ ଜାଗ୍ରତ
1: ପିଲାଏ ଏବେ ଆସି ଶୁଣିବ ତମରି ଭଳି ଜଣେ ଶିଶୁ ପ୍ରତିଭାଙ୍କ ସହ ସାକ୍ଷାତକାର
2: ତୁମ ନାଁ କ'ଣ
3: ମୋ ନାଁ ସୈବଲ ପରିଡ଼ା
2: ତମେ କେଉଁ କ୍ଲାସ୍ରେ କେଉଁ ସ୍କୁଲରେ ପଢ଼ୁଛ
3: ମୁଁ ଷଷ୍ଠ କ୍ଲାସ୍ରେ ବିବେକାନନ୍ଦ ଶିକ୍ଷା ସଦନ ସେକ୍ଟର 1 ଜି ବ୍ଲକ୍ ସ୍କୁଲରେ ପଢ଼ୁଛି
2: ତୁମ ମାଆ ବାପାଙ୍କର ନାଁ କ'ଣ
3: ମୋ ମାଆଙ୍କ ନାଁ ହେଉଛି ଶ୍ରୀମତୀ ରୁକ୍ମଣୀ ପରିଡ଼ା ଏବଂ ବାପାଙ୍କ ନାଁ ହେଉଛି ଶ୍ରୀମତୀ କ୍ଷୀରୋଦ ପରିଡ଼ା
2: ସୈବଲ ତମେ ତ ପହିଲା ପାଠ ପଢ଼ୁଥିବ ପାଠ ତ ସ୍କୁଲ ଯାଉଛ ପାଠ ପଢ଼ୁଛ ପାଠ କେମିତି କ'ଣ ପଢ଼ୁଛ କ୍ଲାସ୍ରେ କ'ଣ ପୋଜିସନ୍ ରଖୁଛ
3: କ୍ଲାସ୍ରେ ମୁଁ ସବୁବେଳେ ପ୍ରଥମ
2: ତାହେଲେ ବହୁତ ଭଲ କଥା ତମକୁ ପାଠ ପଢିବା ସହିତ ଆଉ କଣ କଣ କରିବାକୁ ସବୁ ଭଲ ଲାଗେ
3: ମତେ ପାଠ ପଢିବା ସହିତ ବଗିଚାରେ ଗଛ ଲଗାଇବାକୁ ଗପ ଶୁଣିବାକୁ କବିତା ପାଠ କରିବାକୁ ଏବଂ ଖେଳିବାକୁ ମଧ୍ୟ ବହୁତ ଭଲ ଲାଗେ
2: ତମେ କହିଲ ଖେଳିବାକୁ ବହୁତ ଭଲ ଲାଗେ କଣ ଖେଳିବାକୁ ତମକୁ ବେଶୀ ଭଲ ଲାଗେ
3: ମତେ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗେ
2: ସବୁବେଳେ ତମେ କହିଲ କବିତା ପାଠ କରିବାକୁ ଗପ କହିବାକୁ ଭଲ ଲାଗେ ତମକୁ ଗୀତ ଗାଇବାକୁ ଭଲ ଲାଗେ କି ନାହିଁ
3: ମତେ ଗୀତ ଗାଇବାକୁ ବେଶୀ ଭଲ ଲାଗେନି କିନ୍ତୁ ଶୁଣିବାକୁ ବେଶୀ ଭଲ ଲାଗେ
2: କୋଉ ପ୍ରକାର ଗୀତ ଶୁଣିବାକୁ ତମକୁ ବେଶୀ ଭଲ ଲାଗେ
3: ମତେ ଭଜନ ଶୁଣିବାକୁ ବହୁତ ଭଲ ଲାଗେ
2: ତାହେଲେ ତମ ପାଇଁ ଏ ଭଜନଟି
0: ଯାହାକୁ ଗାଇଛନ୍ତି ମନୀଷା ସାହୁ ଆଉ ଲେଖିଛନ୍ତି କୃତିବାସ ନାୟକ

0: କେମିତି ଲାଗିଲା ଭଜନଟି?
1: ବହୁତ ଭଲ ଲାଗିଲା।
0: ଆଉ ତମେ କହିଲ ତମକୁ ଗପ କହିବାକୁ ଭଲ ଲାଗେ, କବିତା ପାଠ କରିବାକୁ ଭଲ ଲାଗେ, ତମେ ଗୋଟେ କବିତା ପାଠ କରିକି ଶୁଣି ପାରିବ?
1: ହଁ, ମୋ କବିତାର ନାଁ ହେଲା କଅଁଳ ସକାଳ। କଅଁଳ ସକାଳ ଘାସଟିଏ ମୁରୁକି ମୁରୁକି ହସୁଥାଏ, କାକରେ ବିଜାତ ଉଠରେ ଯେମିତି ସତେକି ମୁକୁତ ଜରୁଥାଏ। କଅଁଳ ସକାଳ ଫୁଲଟିଏ ଫୁଲି ଫୁଲି ଫୁଲି ଝୁଲୁଥାଏ, ଟିକି ଦିନ ଜାଡି ମହୁମାଛିଟିଏ ଗୁଣୁ ଗୁଣୁ ଗୀତ ଗାଉଥାଏ। କଅଁଳ ସକାଳ ପକ୍ଷୀଟିଏ ଆକାଶ ଛାତିରେ ଉଡ଼ିଯାଏ, ସୁନାରଙ୍ଗ କ୍ଷେତ ବଣ ପର୍ବତ ହାତେ ଠାରି ଠାରି ଡାକୁଥାଏ। କଅଁଳ କିରଣ କଣିକାଏ ସୁନେଲି ସକାଳ ଖେଳୁଥାଏ, ପାଖରେ ରଖିଛି ଭିଟାମିନ ଡି ସମସ୍ତଙ୍କୁ ବାଣ୍ଟି ଦେଉଥାଏ
0: ବହୁତ ବଢିଆ ଲାଗିଲା। ଆଉ ତମେ କହିଲ ତମକୁ ଗପ ବି କହିବାକୁ ଭଲ ଲାଗେ, ତମେ ଏବେ କୁହ ତମକୁ ଟିଭି ଦେଖିବାକୁ ଭଲ ଲାଗେ କି ନାହିଁ?
1: ମୋତେ ଟିଭି ଦେଖିବାକୁ ମଧ୍ୟ ଭଲ ଲାଗେ।
0: ତମକୁ ବେଶୀ କୋଉ କାର୍ଯ୍ୟକ୍ରମ ଟିଭିରେ ତମକୁ ବହୁତ ଭଲ ଲାଗେ?
1: ମୋତେ ଟିଭିର କାର୍ଟୁନ ଚ୍ୟାନେଲ ବହୁତ ଦେଖିବାକୁ ଭଲ ଲାଗେ।
0: ତମେ କେତେବେଳେ ତାକୁ ଦେଖ?
1: ମୁଁ ଟ୍ୟୁସନ ଫେରିଲା ପରେ ତାକୁ ଦେଖେ।
0: ସେ ତମେ ସ୍କୁଲକୁ କେତେବେଳେ କେମିତି କଣ ଯାଅ?
1: ମୁଁ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ସ୍କୁଲ ଯାଏ। ସ୍କୁଲରୁ ଫେରିଲା ପରେ ଗୋଡ ହାତ ଧୋଇ ଟିକେ ଖେଳିବାକୁ ଯାଏ, ଖେଳିକି ଆସିଲା ପରେ ଭାତ ଖାଏ, ଭାତ ଖାଇ ସାରି ଶୋଇପଡେ। ପୁଣି ସନ୍ଧ୍ୟାରେ ଉଠି ପ୍ରାର୍ଥନା କରି ଟ୍ୟୁସନ ଯାଏ। ଟ୍ୟୁସନ ଆସିଲା ପରେ ସ୍କୁଲରେ ଦିଆଯାଇଥିବା ଘର ପାଠ ଗୁଡିକ କରେ, ତାପରେ ଘଣ୍ଟେ ଟିଭି ଦେଖି ଖାଇ ପିଇ ଶୋଇଯାଏ।
0: ବହୁତ ସୁନ୍ଦର ତମର ଟାଇମ ଟେବୁଲ ଟି ରଖିଛ ପାଠ ପଢିବାର। ତମେ କହିଲ ତମ ଗପ କହିବା ଭଲ ଲାଗେ, ତମେ ଗୋଟେ ଗପ କହିକି ଶୁଣେଇ ପାରିବ ତମର ସାଙ୍ଗସାଥୀ ମାନଙ୍କୁ?
1: ହଁ, ମୋ ଗପର ନାଁ ହେଲା ଅଶୋକ ହେଲା ସୁନା ପିଲା। ଅଶୋକ ଅଷ୍ଟମ ଶ୍ରେଣୀରେ ପଢୁଥିଲା, ସେ ଭଲ ଛାତ୍ର ନଥିଲା, ଥିଲା ଭାରି ଅଳସୁଆ ଓ ଚଗଲା, ସେ ପଢାରେ ମନ ଦେଉନଥିଲା, ସେଥିପାଇଁ ବାପା ବୋଉ ତା ଉପରେ ସବୁବେଳେ ବିରକ୍ତ ହେଉଥିଲେ। ଗୁରୁଜୀ ମାନଙ୍କ ଠାରୁ ସେ ନିୟମିତ ଗାଳି ଖାଉଥିଲା। ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେ ଶ୍ରେଣୀ ଉଠି ପାରିଲା ନାହିଁ, ସାଙ୍ଗସାଥୀ ମାନେ ତାକୁ ଥଟ୍ଟା ପରିହାସ କଲେ, ଏଥିପାଇଁ ସେ ବହୁତ ଲଜ୍ଜିତ ହେଲା। ମନ ମନ ପ୍ରତିଜ୍ଞା କଲା, ମନ ଦେଇ ପାଠ ପଢିବ, ଚଗଲାମି କରିବ ନାହିଁ, ଗୁରୁଜୀ ମାନଙ୍କ ଉପଦେଶ ମାନିବ। ସେ ମନ ଦେଇ ପାଠ ପଢିଲା, ପ୍ରତିବର୍ଷ ଶ୍ରେଣୀରେ ଭଲ ସ୍ଥାନ ରଖି ପ୍ରମୋସନ ପାଇଲା, ମାଟ୍ରିକ ପରୀକ୍ଷାରେ ମଧ୍ୟ ଭଲ କଲା। ଗୁରୁଜୀ ମାନେ ତାକୁ ବାବା କଲେ। ଏ ପରିବର୍ତ୍ତନ ମୂଳରେ ଗୋଟିଏ ଛୋଟ ଘଟଣା ନିହିତ ଥିଲା। ସେ ଘଟଣାଟି ଏହିପରି, ଯେଉଁ ବର୍ଷ ଅଶୋକ ଅଷ୍ଟମ ଶ୍ରେଣୀରେ ଫେଲ ହେଲା ତାକୁ ସେହି ବର୍ଷ ମଧ୍ୟ ମ୍ୟାଲେରିଆ ଜ୍ୱର ହୋଇଥିଲା। ବହୁ ଦିନ ପରେ ସେ ଜ୍ୱର ଭଲ ହୋଇଗଲା, ସେ ଜ୍ୱରର ଯନ୍ତ୍ରଣା ଆଦୌ ଭୁଲି ପାରିନଥିଲା। ଡାକ୍ତର କହିଲେ ମ୍ୟାଲେରିଆ ଜ୍ୱରର ମୂଳ କାରଣ ମଶା, ଅନାବନା ଲଟା ଝଟା ନାଳ ନର୍ଦ୍ଦମା ହେଉଛି ମଶା ମାନଙ୍କର ଘର, ସେ ଅନାବନା ଲଟା ଝଟା ନାଳ ନର୍ଦ୍ଦମା ସଫା ନ କଲେ ଜ୍ୱର ଲାଗି ରହିବ ହିଁ ରହିବ। ଅଶୋକ ଦେଖିଲା ତା ଘର ଚାରିପାଖ ଅନାବନା ଲଟା ଝଟାରେ ଭରପୁର, ମଶା ମାନେ ଘର କରି ରହିଛନ୍ତି। ରବିବାର ଦିନ ହେଲା ସ୍କୁଲ ଛୁଟି, ସେଦିନ ଲଟା ଝଟା ସଫା କରିଦେଲା, ସେ ସବୁକୁ ଏକାଠି ଗଦା କଲା, ତା ଉପରେ ଶୁଖିଲା ଘାସ ପତ୍ର କୁଟା କାଠି ପକାଇ ସେଥିରେ ନିଆଁ ଲଗାଇ ଦେଲା, ଘର ଚାରିପାଖ ଖୁବ ସୁନ୍ଦର ଦିଶିଲା, ତା ଆନନ୍ଦ କହିଲେ ନ ସରେ। ତାପରେ ତା ମନରେ ଗୋଟାଏ ବୁଦ୍ଧି ଖେଳିଗଲା, ଗୋଟିଏ ଛୋଟ ବଗିଚା କରିବା, ସକାଳ ସମୟରେ ଅଧଘଣ୍ଟା ଲେଖାଏ ସେଥିରେ କାମ କରିବ, ଯେତିକି ସମୟ ବ୍ୟାୟାମ କରିବେ କାଟିଥାନ୍ତା ସେତିକି ସମୟ ପଢାରେ କିଛି କ୍ଷତି ହେବ ନାହିଁ। କୋଦାଳ ନେଇ ଘର ଚାରିପାଖ ଚାଷ କରି ପକାଇଲା, ଖତ ଓ କମ୍ପୋଷ୍ଟ ଦେଇ ଛୋଟ ଛୋଟ ପଟାଳି ତିଆରି କଲା, କେଉଁ ପଟାଳିରେ ଶାଗ ତ କେଉଁ ପଟାଳିରେ ଲଙ୍କା, ଆଉ କେଉଁ ପଟାଳିରେ ଭେଣ୍ଡି, ଆଉ କେଉଁ ପଟାଳିରେ ପୋଇ ଲଗାଇ ଦେଲା। କୋଣ ଜାଗା ମାନଙ୍କରେ ମନ୍ଦା ତିଆରି କରି କଖାରୁ କଲରା ଜହ୍ନି ଆଦି ଲଗାଇ ଦେଲା। ପଟାଳି ମାନଙ୍କ କଡେ କଡେ ନାନା ରକମର ଫୁଲ ଗଛ ଲଗାଇଲା, ଅବଶିଷ୍ଟ ଖାଲି ପଡିଥିବା ଜାଗା ମାନଙ୍କରେ କଦଳୀ ଭଣ୍ଡା ଓ ସଜନା ଗଛ ଲଗାଇ ଦେଲା। ବାଡିରେ କୂଅ, ସେଥିରେ ମୋଟର ପମ୍ପ ଲାଗିଛି, ପାଇପ ସାହାଯ୍ୟରେ ଗଛରେ ପାଣି ଦେଲା। ଅଶୋକର ବାପା ମଧ୍ୟ ବଗିଚା କାମରେ ତାକୁ ବେଳେବେଳେ ସାହାଯ୍ୟ କରନ୍ତି। କିଛି ଦିନ ପରେ ପତ୍ର ଲହ ଲହ କରି କଖାରୁ ଗଛ ମାଡିଲା, ଶାଗ ଛନ୍ ଛନ୍ ହୋଇ କଅଁଳିଲା, ପୋଇଡଙ୍କ ଲମ୍ବାଇ ବଢିବାକୁ ଲାଗିଲା, କଲରା ପତ୍ର

0: ଫଳେଇ ପାରିଛି, ଏଇଟା ତାର ଆନନ୍ଦ। ଯେଉଁଦିନ କଲରା ଗଛର ପହିଲି ଫଳ ତୋଳିଲା, ସେ ବୋଉକୁ ଆଣି ଦେଖାଇଲା। ବୋଉ ତାର ଭାରି ଖୁସି ହେଲେ, କହିଲେ ଆଗେ ଠାକୁରଙ୍କ ପାଖେ ଦେଇଦେ, ତାପରେ ଆମେ ଖାଇବା। ବୋଉ କହିଲେ, ପଇସା ଖର୍ଚ୍ଚ କରି ବଜାରରେ ଯେଉଁ ପରିବା କିଣୁଛେ ସେ ସଜ ପରିବା ନୁହେଁ, ପ୍ରାୟ ଶୁଖିଲା ପରିବା, ସେଥିରେ ଖାଦ୍ୟପ୍ରାଣ କମ୍ ଥାଏ। ଯଦି ଏପରି ଟିକିଏ ପରିଶ୍ରମ କରନ୍ତେ ନିତି ସଜ ପରିବା ପାଆନ୍ତେ। ବଗିଚା କରି ଅଶୋକର ଚାରୋଟି ଉଦ୍ଦେଶ୍ୟ ପୂରଣ ହେଲା। ଏକ, ଘରର ଚତୁର୍ପାର୍ଶ୍ୱ ପରିଷ୍କାର ପରିଚ୍ଛନ୍ନ ରହିଲା ଓ ମଶାମାଛି ଉପଦ୍ରବରୁ ରକ୍ଷା ମିଳିଲା। ଦୁଇ, ବିଶୁଦ୍ଧ ବାୟୁ ମିଳିଲା। ତିନି, ଜମି ନିକମା ହୋଇ ରହିଲା ନାହିଁ। ଚାରି, ସବୁଠାରୁ ବଡ଼ ଲାଭ ହେଲା ଆତ୍ମବିଶ୍ୱାସ। ନିଷ୍ଠାର ସହିତ କର୍ମ କଲେ ଫଳ ନିଶ୍ଚିତ ମିଳିବ, ଏହି ଆତ୍ମବିଶ୍ୱାସ ତାକୁ ଖରାପ ଛାତ୍ରରୁ ଉତ୍ତମ ଛାତ୍ରରେ ପରିଣତ କଲା। ଅଶୋକ ଉଚ୍ଚ ଶିକ୍ଷା ଲାଭ କରି ଜଣେ ଯୁବ କୃଷି ଇଞ୍ଜିନିୟର ହେଲା। ସେ ନିଜ ଚେଷ୍ଟାରେ କୃଷି ଫାର୍ମଟିଏ କଲା। ଚାକିରି କଣ ଦରକାର, ନିଜେ ସ୍ୱାବଲମ୍ବନଶୀଳ ହୋଇପାରିଲେ ଏଇଟା ତାର ଆନନ୍ଦ।
1: ତାହେଲେ ଏଥିରୁ କଣ ଶିକ୍ଷା ପାଇଲ ତମେ?
0: ଫ୍ରେଣ୍ଡସ୍, ଏଥିରୁ ଆମେ ଶିକ୍ଷା ପାଇଲୁ, ନିଜେ ଯେତେ ଖରାପ ଥିଲେ ମଧ୍ୟ ନିଜ ମନ ପ୍ରାଣ ବଳରେ ନିଜକୁ ଆମେ ଭଲ କରି ଜଣେ ଭଲ ମଣିଷ ହୋଇ ବାହାରି ପାରିବା।
1: ବହୁତ ବଢିଆ କଥା କହିଲେ ନା ସୈବଲ ଆମର। ହଉ ପିଲେ, ତାଙ୍କଠାରୁ ଚାଲ ଜାଣିବା ତାଙ୍କ ବିଷୟରେ ଆହୁରି କିଛି। ତ ସୈବଲ, ତମେ କୁହ, ତମେ ତ ପାଠ ପଢୁଛ, କ୍ଲାସରେ ଫାର୍ଷ୍ଟ ହଉଛ ବୋଲି କହିଲ, ତମେ କେବଳ ସ୍କୁଲ ଏକ୍ସାମରେ ଫାର୍ଷ୍ଟ ହଉଛ ନା ଅନ୍ୟ କିଛି କମ୍ପିଟିଟିଭ ଏକ୍ସାମ କିମ୍ବା ଅନ୍ୟ କିଛି ପରୀକ୍ଷା ଏମିତି ଦେଇକି ଉତ୍ତୀର୍ଣ୍ଣ ହେଇଛ?
0: ମୁଁ ଦ୍ୱିତୀୟ ଶ୍ରେଣୀରେ ବୃତ୍ତି ପରୀକ୍ଷା ଦେଇଥିଲି, ସେଥିରେ ମୁଁ ଉତ୍ତୀର୍ଣ୍ଣ ହୋଇଛି। ମେଧାବୃତ୍ତି ତାଲିକାରେ ମଧ୍ୟ ମୋର ନାମ ଅଛି। ମୁଁ ପଞ୍ଚମ ଶ୍ରେଣୀରେ ମଧ୍ୟ ବୃତ୍ତି ପରୀକ୍ଷା ଦେଇଛି, ଆଶା କରେ ମୁଁ ସେଠାରେ ମଧ୍ୟ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇପାରିବି।
1: ଖୁବ ସୁନ୍ଦର ଆଶା ରଖିଛ, ଆଉ ତମର ଏଇ ଆଶାଟି ସମ୍ପୂର୍ଣ୍ଣ ଭାବେ ପୂରଣ ହେଉ ଏତିକି ଆମର ଭଗବାନଙ୍କ ନିକଟରେ କାମନା। ତା ସହିତ ଆମେ ଟିକେ କଥା ହେବା ତମ ସହିତ, ତମକୁ ସବୁବେଳେ ଖାଇବାକୁ କଣ ବେଶୀ ଭଲ ଲାଗେ?
0: ମତେ ଖାଇବାକୁ ମାଆଙ୍କ ହାତ ତିଆରି ଜିନିଷ ବହୁତ ଭଲ ଲାଗେ।
1: ବହୁତ ବଢିଆ କଥା କହିଲେ ସବୁବେଳେ। ଆମେ ତ ଏବେ ବହୁତ କଥା ହେଲେଣି, ତମେ ତମର ସାଙ୍ଗମାନଙ୍କୁ ଏବେ କିଛି ଚୁଟକୁଲା କହିକି ଶୁଣେଇ ପାରିବ?
0: ହଁ, ଥରେ ଶ୍ରେଣୀରେ ଜଣେ ଛାତ୍ର ତାଙ୍କ ଶିକ୍ଷକଙ୍କୁ କହିଲେ, ସାର୍ ମୋ ପାଟିଟା ଅଠା ଅଠା ଲାଗୁଛି। ଶିକ୍ଷକ କହିଲେ, ଠିକ ଅଛି, ତୁମେ ଜିଭଟାକୁ ବାହାର କରି ରଖ। ଛାତ୍ର ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାହିଁକି ସାର୍? ସେଠୁ ଶିକ୍ଷକ କହିଲେ, ମୋର ଦଶଟା ଖଣ୍ଡେ ଲଫାପାରେ ଅଠା ଲଗାଇବାର ଅଛି। ମୁଁ ଆଉ ଗୋଟେ ଚୁଟକୁଲା ଜାଣିଛି, କହିବି?
1: ହଁ କୁହ କୁହ।
0: ଥରେ ଜଣେ ବସ୍ କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ କହିଲେ, ଆପଣ ଟିକେଟ୍ କରିଛନ୍ତି ତ? ଯାତ୍ରୀ ଜଣକ ତାଙ୍କୁ ଉତ୍ତର ଦେଲେ, ଆଜ୍ଞା ହଁ। ବସ୍ କଣ୍ଡକ୍ଟର କହିଲେ, କାଇଁ ଦେଖେଇଲେ? ଯାତ୍ରୀ ଟିକେଟ୍ ବାହାର କରି ଦେଖେଇଲେ। ବସ୍ କଣ୍ଡକ୍ଟର ପୁଣି କହିଲେ, ଆରେ ଏଇଟା ତ ପୁରୁଣା ଟିକେଟ୍। ଯାତ୍ରୀ ପୁଣି କହିଲେ, ଆପଣଙ୍କ ଗାଡ଼ିଟା କେଉଁ ନୂଆ କି?
1: ଆଚ୍ଛା ପିଲାମାନେ, ତାଙ୍କଠାରୁ ତ ବହୁତ କଥା ଆମେ ଜାଣିଲେ, ଏବେ ଶେଷରେ ତାଙ୍କଠାରୁ ଆସ ଶୁଣିବା ଗୋଟିଏ କବିତା ପାଠ।
0: ମୋ କବିତାର ନାଁ ହେଲା, ବଡ଼ରେ ସେ ଗଣା ହୁଏ, ଛୋଟ ତାରାଟିରେ ମିଠି ମିଠି ଠାରେ କି ସୁନ୍ଦର ଦେଖାଯାଏ, ସବୁଜ ଘାସରେ କାକର ବୁନ୍ଦାଟି ମୋତେ ପରି ଶୋଭା ପାଏ, କେତେ ଛୋଟ ସତ ଗୁଣ୍ଡୁଛି ମୂଷାଟି ସେତୁ ବନ୍ଧ ବନ୍ଧାଇଲା, କୁନିମ ମଛି ମିଟାମ ଉଷଞ୍ଚି ଜଗତର ହିତ କଲା, ଛୋଟ ଫୁଲଟିଏ ମହକ ଭିତରେ ଅନ୍ୟମାନେ କିଣି ନିଏ, କଅଁଳ ଶିଶୁର ଗୁଲୁ ଗୁଲୁ ହସ ହୃଦୟ ଭରାଇ ଦିଏ, ଦେଶ ପାଇଁ ମତେ ଦେଇଗଲା ବୀର ବାଳକ ବାଜି ରାଉତ, କୋଣାର କେଚୁଳ ମାରିଲା ଧନମା ରଖିଲା ଜାତିର ଟେକ, ଛୋଟ ବୋଲି କେବେ ନମଳ କାହାକୁ ଏତେ ବଡ ଦୁନିଆରେ, ପର ଉପକାର ଲାଗେ ସଦ ଯିଏ ବଡ ସିଏ ହୋଇପାରେ, ବଡ ବଡ ବୋଲି ଡିଣ୍ଡିବ ପେଟିଲେ ବଡ ତ ନୁହେଁ ସିଏ, ଛୋଟ ମଧ୍ୟ ହୋଇ ମହତ ସାଧିଲେ ବଡରେ ସେ ଗଣା ହୁଏ, ବଡରେ ସେ ଗଣା ହୁଏ, ବଡରେ ସେ ଗଣା ହୁଏ।
1: ବହୁତ ବଢିଆ ଲାଗିଲା ସବଲ, ତମେ ତ ପାଠ ବହୁତ ବଢିଆ ପଢୁଛ, ତା ସହିତ ବହୁତ ସୁନ୍ଦର ଗପ କବିତା ବି ଆମକୁ ଶୁଣେଇଲ, ସେଥିପାଇଁ ତମେ ଏମିତି ଆହୁରି ସଫଳତାର ପାହାଚ ଚଢି ଚଢି ଯାଅ, ଏତିକି ଆମର ଭଗବାନ ନିକଟରେ କାମନା। ପିଲାମାନେ ଏବେ ରହିଛି ତମମାନଙ୍କ ପାଇଁ ଆଜିର ହିତବାଣୀ, କର ହେ ଅତିଥି ସେବା ଦେଇ ମନ ପ୍ରାଣ, ଭକତ ଦୁଆରେ ଭରା ହେବେ ଭଗବାନ। ପିଲାଏ, ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା।

ପ୍ରଚାର କଲୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ ଆଲୋଚନା ବିଶ୍ୱ ଜୋନାସିସ୍ ଦିବସ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଜଣେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 1600 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 400 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 1200 ବା 12000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ

ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ, ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକ କୂଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜା ପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ପୂଜା ପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦିଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏଇ ସମସ୍ତ ସେବା ଗୁଡ଼ିକ ପୂଜା ପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଯୋଶୀ ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତା'ର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନି ଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ

ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜାପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜାପଣ୍ଡା ମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି, ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜାପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ ତିନୋଟି ଷୋଡ଼ଶୋପଚାର ପୂଜା ଏବଂ ତିନୋଟି ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି ତିନୋଟି ପଞ୍ଚୋପଚାର ପୂଜା ବା ତିନୋଟି ଷୋଡ଼ଶୋପଚାର ପୂଜା କରା

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜା ପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜା ପଣ୍ଡା ବା ପ୍ରଭୁଙ୍କ ସହିତ ପୂଜା ପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପଧୂପ ଏବଂ ବଡ଼ସିଂହାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।

ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣିବା କିଷାନ ଗୀତ, ଉପସ୍ଥାପନାରେ ସଂଯୁକ୍ତା କୁଜୁର ଏବଂ ସାଥୀ କଳାକାର।

ୱାଚର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ କିଷାନ ଗୀତ। ଉପସ୍ଥାପନାରେ ଥିଲେ ସଂଯୁକ୍ତା କୁଜୁରୀ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟଜ୍ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ପରବର୍ତ୍ତୀ କଥାଚିତ୍ର ବର୍ଷାତ୍ର ଆସନ୍ତା ପରବର୍ତ୍ତୀ ଗୀତଟିକୁ ଶୁଣିବା। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ, ଗୀତ ରଚନା ହସରତ ଜୟପୁରୀ।

କାର୍ଯ୍ୟକ୍ରମ ପରବର୍ତ୍ତୀ କଥାଚିତ୍ର ବେତାବରୁ ଆସନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା। କଣ୍ଠଶିଳ୍ପୀ ସମୀର କୁମାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସୈନ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242।

0: ଶୁଣୁଚ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼ିଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
0: ସେଥିରେ ମୋର କଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ପ୍ରଧାନମନ୍ତ୍ରୀ ଯୋଜନା, ଯାହାକୁ ଆମେ ପିଏମ୍ ଯୋଜନା ବୋଲି କହିଥାଉ, ଏଥିରେ ଭାରତ ସରକାର ଦେଶର ଗରିବ, କୃଷକ, ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧ ନାଗରିକଙ୍କ କଲ୍ୟାଣ ପାଇଁ ବହୁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରାଯାଇଛି। ଏହି ସମସ୍ତ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ସାମାଜିକ ଓ ଆର୍ଥିକ ବିକାଶ କରିବା ଏବଂ ସାଧାରଣ ଲୋକଙ୍କ ଜୀବନମାନଙ୍କୁ ଉନ୍ନତ କରିବା।

0: ହଁ ଭଉଣୀମାନେ, ଆମର ଶ୍ରୀଯୁକ୍ତ ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି, ଯେମିତିକି ଜନଧନ ଯୋଜନା, କୃଷକ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଯୋଜନା, କୌଶଳ ବିକାଶ ଯୋଜନା, ସୂର୍ଯ୍ୟ ଘର ଯୋଜନା। ହେଲେ ଭଉଣୀମାନେ, ଏହି ବିଭିନ୍ନ ଯୋଜନାମାନଙ୍କ ମଧ୍ୟରେ ଆଉ ଏକ ଯୋଜନା ରହିଛି, ପିଏମ୍ଙ୍କ ଖାଦ୍ୟ ସୁରକ୍ଷା ଯୋଜନା। ତେବେ ଏହି ଯୋଜନାଟି କ'ଣ, ଏ ବିଷୟରେ ଆଜି ଆସନ୍ତୁ ଆମେ ଆଲୋଚନା କରିବା ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥିଙ୍କ ସହିତ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡ଼ାମ ଆପଣଙ୍କର ପରିଚୟ ବିଷୟରେ କିଛି କହିବେ?
1: ମୋ ନାଁ ମମତା ଭୂମିଜ।
0: ଆଚ୍ଛା, ତେବେ ମ୍ୟାଡ଼ାମ ଆଜି ଆପଣଙ୍କ ପାଇଁ ଏଠି ଆମେ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ଖାଦ୍ୟ ସୁରକ୍ଷା ଯୋଜନା, ଯେଉଁଟା ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଯୋଜନାଟି ଆରମ୍ଭ କରିଥିଲେ। ତେବେ ଏହି ଯୋଜନା ବିଷୟରେ ଆଜି ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ କିଛି କହିବେ, ଏହି ଯୋଜନାର ପ୍ରକୃତ ଅର୍ଥଟି କ'ଣ ରହିଛି?
1: ନିଶ୍ଚୟ, ବହୁତ ବଢ଼ିଆ ବିଷୟବସ୍ତୁଟି ରଖିଛନ୍ତି ଖାଦ୍ୟ ସୁରକ୍ଷା ଉପରେ। ଦେଖନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ସରକାରଙ୍କ ଏକ

0: ଏକ କଲ୍ୟାଣକାରୀ ଯୋଜନା ଯାହାଦ୍ୱାରା ଦରିଦ୍ର ଏବଂ ଅର୍ଥନୈତିକ ଭାବେ ଦୁର୍ବଳ ପରିବାରମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ।
1: ଆଚ୍ଛା, ତେବେ ଏହି ଖାଦ୍ୟ ସୁରକ୍ଷା ଆଇନ କେବେ ପ୍ରଣୟନ କରାଯାଇଥିଲା ସେ ବିଷୟରେ କିଛି କହିବେ?
0: ନିଶ୍ଚୟ ଭଉଣୀମାନେ, ଭାରତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ମସିହାରେ ପ୍ରଣୟନ କରାଯାଇଥିଲା।
1: ତେବେ ଏଠି ଆପଣଙ୍କ ପାଇଁ ଆଉ ଗୋଟେ ପ୍ରଶ୍ନଟିଏ ଆମେ ରଖିଛୁ, ଯେମିତିକି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କେଉଁମାନଙ୍କୁ ମାନେ ଲାଭ ପ୍ରଦାନ କରିଥାଏ?
0: ନିଶ୍ଚୟ ଦେଖନ୍ତୁ, ସମସ୍ତ ନାଗରିକଙ୍କୁ ପୌଷ୍ଟିକ ଏବଂ ସୁଲଭ ଖାଦ୍ୟ ଉପଲବ୍ଧ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଗରିବ, ଅନ୍ତୋଦୟ ପରିବାର, ଗର୍ଭବତୀ ମହିଳା, ଶିଶୁ ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗକୁ ଏହା ଲାଭ ପ୍ରଦାନ କରେ।
1: ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ କେଉଁ ସବୁ ଖାଦ୍ୟଶସ୍ୟ ମିଳିଥାଏ ସେ ବିଷୟରେ କିଛି କହିବେ?
0: ଭଉଣୀମାନେ, ଚାଉଳ, ଗହମ ଏବଂ ମୋଟା ଶସ୍ୟ ଏହି ଯୋଜନାରେ ଯୋଗାଇ ଦିଆଯାଏ।
1: ଆଚ୍ଛା, ତେବେ ଏହି ଯୋଜନା ଅନ୍ତର୍ଗତ କେତେ ପରିମାଣର ଖାଦ୍ୟଶସ୍ୟ ମିଳିଥାଏ?
0: ହିତାଧିକାରୀଙ୍କୁ ବ୍ୟକ୍ତି ପ୍ରତି ମାସରେ 5 କିଲୋଗ୍ରାମ ଖାଦ୍ୟଶସ୍ୟ ମିଳେ।
1: ଆଚ୍ଛା, ତେବେ ଏଠି କୁହନ୍ତୁ, ଅନ୍ତୋଦୟ ଅନ୍ନ ଯୋଜନା ମାନେ କ'ଣ ଆଉ ଖାଦ୍ୟ ସୁରକ୍ଷା ଯୋଜନା କାହା ଦ୍ୱାରା ପରିଚାଳିତ ସେ ବିଷୟରେ ଆଜି ଆପଣ କିଛି କହିବେ?
0: ହଁ, ଭଲ ପ୍ରଶ୍ନଟି ଆପଣ ପଚାରିଲେ। ଅନ୍ତୋଦୟ ଅନ୍ନ ଯୋଜନାଟି ଏକ ଅତ୍ୟନ୍ତ ଦରିଦ୍ର ପରିବାରମାନଙ୍କ ପାଇଁ ଏକ ବିଶେଷ ଯୋଜନା, ଯେଉଁଥିରେ ପ୍ରତି ପରିବାରଙ୍କୁ 35 କିଲୋଗ୍ରାମ ଖାଦ୍ୟଶସ୍ୟ ଦିଆଯାଏ। ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ପରିଚାଳିତ ହୁଏ।
1: ତେବେ ଆପଣଙ୍କ ମତରେ ରାସନ କାର୍ଡ଼ର କ'ଣ ଗୁରୁତ୍ୱ ରହିଛି?
0: ହଁ ନିଶ୍ଚୟ।
1: ତେବେ କ'ଣ ରହିଛି ଏଠି କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ ଭଉଣୀମାନେ, ରାସନ କାର୍ଡ଼ ହେଉଛି ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏକ ମୁଖ୍ୟ ଦଲିଲ।
1: ଖାଦ୍ୟ ସୁରକ୍ଷାର ମାନେ ଅର୍ଥଟି କ'ଣ ରହିଛି ଏବଂ ଖାଦ୍ୟ ସୁରକ୍ଷା ଯୋଜନା କିପରି ଦାରିଦ୍ର୍ୟ ହ୍ରାସ କରିଥାଏ ସେ ବିଷୟରେ କିଛି କହିବେ?
0: ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଥେଷ୍ଟ ସୁରକ୍ଷିତ ଏବଂ ପୌଷ୍ଟିକ ଖାଦ୍ୟ ମିଳିବାକୁ ଖାଦ୍ୟ ସୁରକ୍ଷା କୁହାଯାଏ। ଏହା ଗରିବ ପରିବାରର ଖାଦ୍ୟ ଖର୍ଚ୍ଚ କମାଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାର କରେ।
1: ଆଚ୍ଛା, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାଙ୍କର କିଛି ଭୂମିକା ରହିଛି କି?
0: ହଁ ରହିଛି।
1: ଆଚ୍ଛା, ତେବେ ସେ ଭୂମିକା ବିଷୟରେ କିଛି କହିବେ ଏବଂ ଏହି ଯୋଜନା ଶିଶୁମାନଙ୍କୁ କିପରି ସହାୟତା କରିଥାଏ ସେ ବିଷୟରେ ବି ଟିକେ କିଛି କହିବେ?
0: ନିଶ୍ଚୟ ଭଉଣୀମାନେ, ପରିବାରର ବୟସ୍କ ମହିଳାଙ୍କୁ ରାସନ କାର୍ଡ଼ର ମୁଖ୍ୟ ଭାବେ ଗଣନା କରାଯାଏ। ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନବାଡ଼ି ମାଧ୍ୟମରେ ପୌଷ୍ଟିକ ଖାଦ୍ୟ ଦିଆଯାଏ।
1: ଆଚ୍ଛା, ତେବେ ମ୍ୟାଡ଼ାମ୍ ଏଠି ଆପଣ କୁହନ୍ତୁ, ଗର୍ଭବତୀ ମହିଳାଙ୍କ ପାଇଁ କ'ଣ କ'ଣ ସବୁ ସୁବିଧା ରହିଛି ଏବଂ ଖାଦ୍ୟ ସୁରକ୍ଷା ଯୋଜନାର ଆବଶ୍ୟକତା କାହିଁକି ବୋଲି ଆପଣ ଏଠି କ'ଣ କହିବାକୁ ଚାହିଁବେ?
0: ନିଶ୍ଚୟ ଦେଖନ୍ତୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ପୌଷ୍ଟିକ ଖାଦ୍ୟ ଏବଂ ଆର୍ଥିକ ସହାୟତା ମିଳିଥାଏ। ଦେଶରେ ଭୋକମରା ଓ ପୌଷ୍ଟିକ ଅଭାବ ଦୂର କରିବା ପାଇଁ ଏହା ଆବଶ୍ୟକ।
1: ତେବେ ଏଠି କୁହନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନାରେ ଡିଜିଟାଲ୍ ପ୍ରଣାଳୀର କିଛି ଭୂମିକା ରହିଛି କି?
0: ହଁ ଏଥିରେ ରହିଛି। ଡିଜିଟାଲ୍ ରାସନ କାର୍ଡ଼ ଏବଂ ଆଧାର ସଂଯୋଗ ଦ୍ୱାରା ସ୍ୱଚ୍ଛତା ବୃଦ୍ଧି ପାଇଛି।
1: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ ଏକ ଦେଶ ଏକ ରାସନ କାର୍ଡ଼ ଯୋଜନା କ'ଣ ସେ ବିଷୟରେ କିଛି କହିବେ?
0: ନିଶ୍ଚୟ ଦେଖନ୍ତୁ, ଏକ ଦେଶ ଏକ ରାସନ କାର୍ଡ଼ ଯୋଜନା ଅନୁଯାୟୀ ଲାଭାର୍ଥୀମାନେ ଦେଶର ଯେକୌଣସି ସ୍ଥାନରୁ ରାସନ ପାଇପାରିବେ।
1: ଆଚ୍ଛା, ମାନେ ଚାହିଁଲେ ସେମାନେ ଯେକୌଣସି ଜାଗାକୁ ଯାଇଥିଲେ ମଧ୍ୟ ସେଠି ରାସନ ନିଜର ଉଠାଇ ପାରିବେ?
0: ହଁ।
1: ଆଚ୍ଛା, ତେବେ ଖାଦ୍ୟ ସୁରକ୍ଷା ଯୋଜନାର ସାମାଜିକ କିଛି ପ୍ରଭାବ କ'ଣ ରହିଛି କି?
0: ହଁ ରହିଛି।
1: ଆଚ୍ଛା, ତେବେ କ'ଣ ରହିଛି?
0: ଭଉଣୀମାନେ, ଖାଦ୍ୟ ସୁରକ୍ଷା ଯୋଜନାର ସମାଜରେ ଖାଦ୍ୟ ସମାନତା ଏବଂ ସାମାଜିକ ସୁରକ୍ଷା ବୃଦ୍ଧି କରେ।
1: ତେବେ ଏଠି କୁହନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନାର ଆର୍ଥିକ ପ୍ରଭାବ କ'ଣ ରହିଛି ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ପୌଷ୍ଟିକତାର କିଛି ଗୁରୁତ୍ୱ ରହିଛି କି ସେ ବିଷୟରେ କିଛି କହିବେ?
0: ନିଶ୍ଚୟ ଦେଖନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନାର ଆର୍ଥିକ ପ୍ରଭାବ, ଯେଉଁଥିରେ କି ଏହା ଗରିବ ପରିବାରର ଖର୍ଚ୍ଚ କମାଇ ଆର୍ଥିକ ସ୍ଥିରତା ଆଣେ। ପୌଷ୍ଟିକ ଖାଦ୍ୟ ଯୋଗାଣ ଦ୍ୱାରା ସୁସ୍ଥ ଜୀବନ ନିଶ୍ଚିତ ହୁଏ।
1: ଆଚ୍ଛା, ଏହା ଆଗରୁ ଆପଣ ଯେମିତି କହିଲେ ଭୋକମରା ସମସ୍ୟା, ତେବେ ଏହି ସମସ୍ୟାଟି ମାନେ କ'ଣ ସେ ବିଷୟରେ କିଛି କହିବେ ଏବଂ ଏହି ଖାଦ୍ୟ ସୁରକ୍ଷା ଯୋଜନା କିପରି ଭୋକମରା ଦୂର କରିଥାଏ ସେ ବିଷୟରେ ବି ଟିକେ କିଛି କହିବେ?
0: ଏହା ଭଲ ପ୍ରଶ୍ନଟିଏ ଗୋଟେ ପଚାରିଲେ। ପର୍ଯ୍ୟାପ୍ତ ଖାଦ୍ୟର ଅଭାବରୁ

0: ସୃଷ୍ଟି ହେଉଥିବା ସମସ୍ୟାକୁ ଭୋକମରା କୁହାଯାଏ। ଭଉଣୀମାନେ, ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଏହା ଭୋକମରା କମାଇଥାଏ।
1: ତେବେ ଏଠି କୁହନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର କାର୍ଡ଼ର ଆବଶ୍ୟକତା ରହିଛି କି, ଏବଂ ଏହି ଯୋଜନାର ପ୍ରମୁଖ ଚ୍ୟାଲେଞ୍ଜ କିଛି ରହିଛି କି, ସେ ବିଷୟରେ କିଛି କହିବେ?
0: ହଁ, ଆଧାର ସଂଯୋଗ ଦ୍ୱାରା ପ୍ରକୃତ ହିତାଧିକାରୀଙ୍କୁ ଲାଭ ମିଳିବା ନିଶ୍ଚିତ ହୁଏ। ଏହି ଯୋଜନାର ମୁଖ୍ୟ ଚ୍ୟାଲେଞ୍ଜ ରହୁଛି ଦୁର୍ନୀତି ବଣ୍ଟନରେ ଅନିୟମିତତା ଏବଂ ସଚେତନତାର ଅଭାବ ମୁଖ୍ୟ ଚ୍ୟାଲେଞ୍ଜ।
1: ତେବେ ଏଠି ମୋର ଆଉ ଗୋଟେ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଛି, ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ମାନେ କିପରି ବଜାୟ ରଖାଯାଏ, ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଜନସାଧାରଣଙ୍କର ଭୂମିକା କ'ଣ ରହିଛି, ଆଜି ଏଠି ଆପଣ କ'ଣ କହିବାକୁ ଚାହିଁବେ?
0: ଭଉଣୀମାନେ, ଡିଜିଟାଲ ପ୍ରଣାଳୀ, ଅନଲାଇନ୍ ରେକର୍ଡ଼ ଏବଂ ନିୟମିତ ତଦାରଖ ଦ୍ୱାରା ସ୍ୱଚ୍ଛତା ରଖାଯାଏ। ଲୋକମାନେ ସଚେତନ ହୋଇ ଯୋଜନାର ସଠିକ୍ ବ୍ୟବହାର କରିବା ଆବଶ୍ୟକ।
1: ତେବେ ଖାଦ୍ୟ ସୁରକ୍ଷା ଏବଂ ପୌଷ୍ଟିକ ସୁରକ୍ଷା ମଧ୍ୟରେ କିଛି ପାର୍ଥକ୍ୟ ରହିଛି କି?
0: ହଁ, ରହିଛି।
1: ଆଚ୍ଛା, ତେବେ କ'ଣ ସେ ବିଷୟରେ ଆଜି ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ ଟିକେ ବୁଝାଇ କହିବେ?
0: ନିଶ୍ଚୟ। ଭଉଣୀମାନେ, ଖାଦ୍ୟ ସୁରକ୍ଷା ଖାଦ୍ୟ ଉପଲବ୍ଧତାକୁ ସୂଚାଏ, ଯେଉଁଠାରେ ପୌଷ୍ଟିକ ସୁରକ୍ଷା ଗୁଣାତ୍ମକ ଖାଦ୍ୟକୁ ସୂଚାଏ।
1: ଆଚ୍ଛା, ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଷୀଙ୍କର ଭୂମିକା କ'ଣ ରହିଛି, ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଭବିଷ୍ୟତ କେମିତି କ'ଣ ରହିଛି, ସେ ବିଷୟରେ କିଛି କହିବେ?
0: ଚାଷୀମାନେ ଖାଦ୍ୟଶସ୍ୟ ଉତ୍ପାଦନ କରି ଏହି ଯୋଜନାକୁ ସଫଳ କରନ୍ତି। ଡିଜିଟାଲ ପ୍ରଯୁକ୍ତି ଓ ଉନ୍ନତ ବଣ୍ଟନ ବ୍ୟବସ୍ଥା ଏହାର ଭବିଷ୍ୟତକୁ ସୁଦୃଢ଼ କରିବ।
1: ତେବେ ଏଠି କୁହନ୍ତୁ, ଖାଦ୍ୟ ସୁରକ୍ଷା ଯୋଜନା କିପରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରେ, ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ଦୋକାନର ଭୂମିକା କ'ଣ ରହିଛି?
0: ଭଲ ପ୍ରଶ୍ନ ଟିକେ ପଚାରିଲେ ଆପଣ। ଦେଖନ୍ତୁ, ଏହା ସମସ୍ତଙ୍କୁ ସମ୍ମାନ ଖାଦ୍ୟ ଅଧିକାର ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା କରେ। ରାସନ କାର୍ଡ଼ ଲାଭାର୍ଥୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରିଥାଏ।
1: ତେବେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳତା କିପରି ମପାଯାଇଥାଏ, ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସଚେତନତାର ଭୂମିକା କ'ଣ ରହିଛି, ସେ ବିଷୟରେ ଆଜି ଆମର ଶ୍ରୋତା ଭଉଣୀମାନଙ୍କୁ ଟିକେ ଜଣାଇ ଦେବେ?
0: ନିଶ୍ଚୟ। ଭଉଣୀମାନେ, ଭୋକମରା ହ୍ରାସ, ପୌଷ୍ଟିକତା ବୃଦ୍ଧି ଏବଂ ଲାଭାର୍ଥୀଙ୍କର ସନ୍ତୁଷ୍ଟି ଦ୍ୱାରା ସଫଳତା ମାପାଯାଏ। ସଚେତନତା ବୃଦ୍ଧି ହେଲେ ଅଧିକ ଲୋକ ଯୋଜନାର ଲାଭ ପାଇପାରନ୍ତି।
1: ମ୍ୟାଡ଼ାମ୍, ଆଜି ତ ଆପଣ ଆମର ଏହି ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ଅନେକ କଥା କହିଲେ, ତେବେ ଶେଷରେ ଆଜି ଆପଣ ଆମର ଏହି ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ହଁ ଭଉଣୀମାନେ, ମୋର ଶେଷରେ ଏହି ବାର୍ତ୍ତାଟି ରହିବ ଯେ ଖାଦ୍ୟ ସୁରକ୍ଷା ଯୋଜନା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ। ଏହା ଗରିବ ଏବଂ ଦୁର୍ବଳ ବର୍ଗକୁ ଖାଦ୍ୟ ସୁରକ୍ଷା ପ୍ରଦାନ କରି ଭୋକମୁକ୍ତ ଓ ସୁସ୍ଥ ସମାଜ ସଂଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା। ତେବେ ସମସ୍ତେ ଏଠି ଏହି ଯୋଜନାର ଲାଭ ଉଠାଇବା ଉଚିତ।
1: ମ୍ୟାଡ଼ାମ୍, ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ଭଉଣୀମାନଙ୍କୁ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ହଁ ଭଉଣୀମାନେ, ପ୍ରଧାନମନ୍ତ୍ରୀ ଯୋଜନାର ବିଭିନ୍ନ ଗୁରୁତ୍ୱ ରହିଛି, ଯେମିତିକି ଦାରିଦ୍ର୍ୟ ହ୍ରାସ କରିବା, ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଶ୍ରମିକଙ୍କୁ ସହାୟତା କରିବା, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ବଢ଼ାଇବା, ଦେଶର ସମଗ୍ର ବିକାଶରେ ସହଯୋଗ କରିବା। ହେଲେ ଭଉଣୀମାନେ, ପ୍ରଧାନମନ୍ତ୍ରୀ ଯୋଜନାଗୁଡ଼ିକ ଭାରତର ଉନ୍ନତିରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଯୋଜନାମାନେ ଗରିବ, କୃଷକ, ମହିଳା, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନଙ୍କ ଜୀବନରେ ନୂଆ ଆଶା ମଧ୍ୟ ସୃଷ୍ଟି କରିଛି। ଏହି ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଦେଶକୁ ଅଧିକ ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ। ଭଉଣୀମାନେ, କାର୍ଯ୍ୟକ୍ରମର ଇନଫର୍ମେସନରେ ଆଗକୁ ରହିଛି ଖାଦ୍ୟ ସମ୍ବନ୍ଧୀୟ କିଛିଟା ସୂଚନା। ହେଲେ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଭଉଣୀମାନେ, ଖାଦ୍ୟ ହେଉଛି ଜୀବଜଗତର ବଞ୍ଚିବା ପାଇଁ ଏକ ମୌଳିକ ଆବଶ୍ୟକତା। ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ, ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରକୁ ସୁସ୍ଥ ରଖିଥାଏ। ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଏବଂ ପୌଷ୍ଟିକ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ଯେଉଁ ପଦାର୍ଥ ଖାଇ ଆମ ଶରୀର ଶକ୍ତି, ପୋଷଣ ଏବଂ ବିକାଶ ପାଇଁ ଆବଶ୍ୟକ ଉପାଦାନ ପାଇଥାଏ ତାହାକୁ ଖାଦ୍ୟ କୁହାଯାଏ। ଖାଦ୍ୟ ବିଭିନ୍ନ ପ୍ରକାରର ରହିଛି, ଯେମିତିକି ଶକ୍ତିଦାୟକ ଖାଦ୍ୟ ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ, ଯେପରି ଚାଉଳ, ଗହମ, ଆଳୁ, ଚିନି ଆଉ ତେଲ। ସେମିତି ଶରୀର ଗଠନକାରୀ ଖାଦ୍ୟ ମଧ୍ୟ ରହିଛି, ଯାହାକି ଶରୀରର ବୃଦ୍ଧି ଓ ମରାମତିରେ ସାହାଯ୍ୟ କରେ, ଡାଲି, କ୍ଷୀର, ମାଛ, ଅଣ୍ଡା, ମାଂସ। ସେମିତି ଆଉ ଗୋଟେ ଖାଦ୍ୟ ରହିଛି ଯାହାକି ସୁରକ୍ଷାଦାୟକ। ଏହି ଖାଦ୍ୟ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ, ସବୁଜ ପନିପରିବା, ଫଳ, ଦୁଗ୍ଧଜାତ ଖାଦ୍ୟ। ହଁ ଭଉଣୀମାନେ, ଯେଉଁ ଖାଦ୍ୟରେ ଶରୀର ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଯଥା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ ଓ ଜଳ ସଠିକ୍ ପରିମାଣରେ ରହିଥାଏ ତାହାକୁ ସନ୍ତୁଳିତ ଖାଦ୍ୟ କୁହାଯାଏ। ଏବେ ଆସନ୍ତୁ ଜାଣିବା ଖାଦ୍ୟର ପ୍ରମୁଖ ପୋଷକ ତତ୍ତ୍ୱ ବିଷୟରେ। ପୌଷ୍ଟିକ ଖାଦ୍ୟ ଶରୀରକୁ ଶକ୍ତି ପ୍ରଦାନ କରିଥାଏ, ଶରୀରର ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଶରୀରକୁ ସୁସ୍ଥ ଓ ସକ୍ରିୟ ରଖେ, ମାନସିକ ବିକାଶରେ ସହାୟତା କରେ।

କରିଥାଏ। ହଁ ଭଉଣୀମାନେ, ଖାଦ୍ୟ ମାନବ ଜୀବନର ଆଧାର। ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ସନ୍ତୁଳିତ ଏବଂ ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ସଠିକ୍ ଖାଦ୍ୟାଭ୍ୟାସ ଆମକୁ ରୋଗମୁକ୍ତ ଏବଂ ସୁସ୍ଥ ରଖିଥାଏ। ସେଥିପାଇଁ ଦୈନନ୍ଦିନ ଜୀବନରେ ଆପଣ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଇନଫର୍ମେସନରେ ରହିଥିଲା ଖାଦ୍ୟ ସମ୍ବନ୍ଧୀୟ କିଛିଟା ସୂଚନା। ବର୍ତ୍ତମାନ ଆସନ୍ତୁ ଟିପ୍ସରେ ଜାଣି ରଖିବା କିଚେନ୍ ଗାର୍ଡ଼େନ୍ ଆମ ପାଇଁ କେତେ ଉପଯୋଗୀ। ହଁ ଭଉଣୀମାନେ, କିଚେନ୍ ଗାର୍ଡ଼େନ୍ ହେଉଛି ଘର ପାଖରେ କିମ୍ବା ଛାତ ଉପରେ ଫଳ, ପନିପରିବା ଓ ମସଲା ଜାତୀୟ ଗଛ ଚାଷ କରିବା। ଏହା ଏକ ସହଜ ଓ ଉପଯୋଗୀ ପଦ୍ଧତି। ଏହାଦ୍ୱାରା ତାଜା ଓ ପୌଷ୍ଟିକ ଖାଦ୍ୟ ମିଳିଥାଏ। କିଚେନ୍ ଗାର୍ଡ଼େନ୍ ପାଇଁ କିଛିଟା ଟିପ୍ସ, ଯେମିତିକି ଠିକ୍ ସ୍ଥାନ ବାଛନ୍ତୁ। ଏମିତି ସ୍ଥାନ ବାଛନ୍ତୁ ଯେଉଁଠାରେ ଦିନକୁ ଅତିକମ୍ରେ 5-6 ଘଣ୍ଟା ସୂର୍ଯ୍ୟାଲୋକ ପଡ଼ିବ। ଭଲ ମାଟି ବ୍ୟବହାର କରନ୍ତୁ। ଉର୍ବର ଓ ଜୈବ ସାର ମିଶ୍ରିତ ମାଟି ଗଛର ଭଲ ବୃଦ୍ଧି ପାଇଁ ଆବଶ୍ୟକ। ଉତ୍ତମ ବିହନ ବାଛନ୍ତୁ। ସୁସ୍ଥ ଓ ଉନ୍ନତମାନର ବିହନ କିମ୍ବା ଚାରା ବ୍ୟବହାର କରନ୍ତୁ। ନିୟମିତ ପାଣି ଦିଅନ୍ତୁ। ଗଛର ଆବଶ୍ୟକତା ଅନୁସାରେ ସକାଳେ ବା ସନ୍ଧ୍ୟାରେ ପାଣି ଦିଅନ୍ତୁ। ଜୈବ ସାର ବ୍ୟବହାର କରନ୍ତୁ। ଗୋବର ସାର, କମ୍ପୋଷ୍ଟ ଓ ଜୈବ ଖତ ବ୍ୟବହାର କରିଲେ ଭଲ ଫଳ ମିଳିଥାଏ। ତୃଣ ଓ ଅନାବଶ୍ୟକ ଗଛ ହଟାନ୍ତୁ। ନିୟମିତ ଭାବେ ଘାସ ଓ ଅନ୍ୟାନ୍ୟ ଅନାବଶ୍ୟକ ଗଛ ହଟାଇବା ଉଚିତ। କୀଟପତଙ୍ଗ ନିୟନ୍ତ୍ରଣ କରନ୍ତୁ। ନିମ ତେଲ କିମ୍ବା ଅନ୍ୟାନ୍ୟ ଜୈବ ପଦ୍ଧତିରେ କୀଟ ନିୟନ୍ତ୍ରଣ କରନ୍ତୁ। ଋତୁ ଅନୁଯାୟୀ ଚାଷ କରନ୍ତୁ। ପ୍ରତ୍ୟେକ ଋତୁରେ ଉପଯୁକ୍ତ ପନିପରିବା ଓ ଫଳ ଚାଷ କରନ୍ତୁ। ଛୋଟରୁ ଆରମ୍ଭ କରନ୍ତୁ। ପ୍ରଥମେ କମ୍ ସଂଖ୍ୟକ ଗଛ ଲଗାଇ ଅଭିଜ୍ଞତା ହାସଲ କରନ୍ତୁ। ନିୟମିତ ଯତ୍ନ ନିଅନ୍ତୁ। ଗଛର ଅବସ୍ଥା ନିୟମିତ ଭାବେ ଯାଞ୍ଚ କରନ୍ତୁ ଓ ଆବଶ୍ୟକ ଯତ୍ନ ନିଅନ୍ତୁ। ଭଉଣୀମାନେ, ଏବେ ଆସନ୍ତୁ ଜାଣିବା କିଚେନ୍ ଗାର୍ଡ଼େନ୍ର ଲାଭ କ'ଣ ରହିଛି। ତାଜା ଓ ବିଷମୁକ୍ତ ପନିପରିବା ମିଳିଥାଏ। ଅର୍ଥ ସଞ୍ଚୟ ହୁଏ। ପରିବେଶ ସୁରକ୍ଷାରେ ସହାୟକ ହୋଇଥାଏ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ପରିବାରର ପୌଷ୍ଟିକ ଆହାରରେ ସହାୟତ ହୋଇଥାଏ। ତେବେ ଭଉଣୀମାନେ, କିଚେନ୍ ଗାର୍ଡ଼େନ୍ ଏକ ସୁସ୍ଥ ଆର୍ଥିକ ଓ ପରିବେଶ ଅନୁକୂଳ ଅଭ୍ୟାସ। ଅଳ୍ପ ସ୍ଥାନ ଓ ଅଳ୍ପ ଖର୍ଚ୍ଚରେ ଆମେ ନିଜ ଘରେ ପୌଷ୍ଟିକ ପନିପରିବା ଉତ୍ପାଦନ କରିପାରିବା ଏବଂ ଏହିଭଳି ଖାଦ୍ୟ ଖାଇ ଆମେ ସୁସ୍ଥ ମଧ୍ୟ ରହିପାରିବା। ତେବେ ଭଉଣୀମାନେ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଶେଷରେ ଟିପ୍ସରେ ରହିଥିଲା କିଚେନ୍ ଗାର୍ଡ଼େନ୍ ଆମ ପାଇଁ କେତେ ଉପଯୋଗୀ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ପ୍ରଚାର କଲୁ ନାରୀମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକ୍ଟ ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗି ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731

0: ଆଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Viksit Bharat Guarantee for Rozgar and Ajivika Mission Grameen Act. Centre orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a cease.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20 ଲକ୍ଷ 14 ହଜାର ଭୋଟରଙ୍କୁ ବାଦ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଯେଉଁଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 1,58,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
1: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ 1 ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ଲୋପିତା ମିଶ୍ରଙ୍କ କଣ୍ଠରେ ଶୁଣିଲେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

0: କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲଙ୍କ କଣ୍ଠରେ ଶୁଣିଲେ ଏକ ପୁରାତନ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 445ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ବେଦସ୍ତୁତି ଅଷ୍ଟବିଂଶ ଶୋକାତ୍ମକ ଆତ୍ମା ଓ ବ୍ରହ୍ମର ଏକତ୍ୱ ପ୍ରତିପାଦନ କରିବାକୁ ଏଥିରେ ବେଦ, ପୁରାଣ ଓ ଉପନିଷଦର ନିର୍ଯାସ ସଂଗ୍ରହ କରାଯାଇଛି। ଯେଉଁମାନେ ଜଗତର ମିଥ୍ୟା ରୂପକୁ ଅତିକ୍ରମ କରି ସମଭାବରେ ସ୍ଥିତ ସତ୍ୟସ୍ୱରୂପ ବ୍ରହ୍ମଙ୍କୁ ସାକ୍ଷାତ କରନ୍ତି, ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ। ପ୍ରାଣୀ ନିଜ କର୍ମାନୁସାରେ ଶରୀର ପାଇଥାଏ, ସେହି ଶରୀର ମଧ୍ୟରେ କିନ୍ତୁ କାର୍ଯ୍ୟକାରଣ ଆବରଣ ଶୂନ୍ୟ ପୁରୁଷ ଭାବରେ ବ୍ରହ୍ମ ରହିଥାନ୍ତି ଏବଂ ଯାବତୀୟ ଇନ୍ଦ୍ରିୟ ଶକ୍ତି ପରିଚାଳନା କରନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 445ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଜି ଏଥିରେ ରହିଛି ମାନବ ସମାଜର ମଙ୍ଗଳ ଦିଗରେ ସବୁଜ ବନାନୀର ଆବଶ୍ୟକତା। ଏ ବିଷୟରେ ବଣେଇ ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ପ୍ରଯୋଜନା ବିନୀତ କୁମାର ଠାକୁର, ଉପସ୍ଥାପନାରେ ଅନିତା ଧଳ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।
1: କମ୍ ସୁଧରେ ଲୋନ ଦରକାର, ତାବି ଆପ୍ରେ ବାହା ଅଜଣା ଆପ୍‌ରୁ ଦୂରେଇ ରୁହନ୍ତୁ।
2: ଆର୍‌ବିଆଇ କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
3: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
3: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
3: ଅଧିକ ସୂଚନା ପାଇଁ ପାନପୋଷ୍ଟରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
3: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
3: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
4: ବୁଦ୍ଧୁ, ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
5: ରହିଯା ବୁଦ୍ଧୁ।
4: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ କରିପାରନ୍ତି।
5: ଓ

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ,
1: ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଏହି ସୁନ୍ଦର ଦେଶାତ୍ମବୋଧ ସଙ୍ଗୀତଟିରୁ କ'ଣ ଜାଣିପାରୁଛନ୍ତି କହିଲେ? ଟିକେ ଚିନ୍ତା କରନ୍ତୁ ନା। ହଁ, ଏହା ଆମ ଉତ୍କଳ ମାତାର ଗାଥା ସହିତ ଏହା ମଧ୍ୟ ପ୍ରମାଣିତ ହୁଏ ଯେ ଆମ ଅତୀତ ଓଡ଼ିଶାରେ ଶତକଡ଼ା 34 ଭାଗ ସ୍ଥାନ ଜଙ୍ଗଲ ଦ୍ୱାରା ଆବୃତ ଥିଲା। ମେଘାସନ କୁହନ୍ତୁ ବା ମାଲ୍ୟବନ୍ତ, ସମସ୍ତେ ଆମ ପାଇଁ ପବିତ୍ର ଅଟନ୍ତେ, ନୁହେଁ କି? ହଁ ଶ୍ରୋତାବନ୍ଧୁ, ସଭ୍ୟତାର ପ୍ରଣବ ଧ୍ୱନି ପ୍ରଥମେ ଶୁଭିଥିଲା ଘଞ୍ଚ ଅରଣ୍ୟରୁ। ପ୍ରାଣୀ ଓ ଉଦ୍ଭିଦ ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି, ମାତ୍ର ବଞ୍ଚିବା ପାଇଁ ପ୍ରାଣୀ ଜଗତ ଉଦ୍ଭିଦ ଜଗତ ଉପରେ ତ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେଣୁ ମହାଦ୍ରୁମଠାରୁ ଆରମ୍ଭ କରି ସାମାନ୍ୟ ଦୁର୍ବା ଦଳ ପର୍ଯ୍ୟନ୍ତ ସବୁକିଛି ଆମ ପାଇଁ ଉପକାରୀ। ସେଥିପାଇଁ ତ ପୂଜା ପାର୍ବଣରେ ବିଧିବିଧାନରେ ଆମ୍ବ ପତ୍ରର ଯେତିକି ଆବଶ୍ୟକ, ଦୁବ ବରକୋଳି ପତ୍ର ମଧ୍ୟ ସେତିକି ଆବଶ୍ୟକ। ବାସ୍ତବରେ ଶ୍ରୋତାବନ୍ଧୁ, ପ୍ରତ୍ୟେକର ଆବଶ୍ୟକତା ଅଛି, ପ୍ରତ୍ୟେକର ପବିତ୍ରତା ଅଛି, ପ୍ରତ୍ୟେକର ସାତ୍ୱିକତା ଅଛି। ସେଥିପାଇଁ ଆବାହମାନ କାଳରୁ ବୃକ୍ଷେ ପୂଜା ଆମ ସଂସ୍କୃତିକୁ ସରସ ସୁନ୍ଦର କରିଛି, ନୁହେଁ କି? ହଁ ଶ୍ରୋତାବନ୍ଧୁ, ଗଛର ଫୁଲ ପତ୍ର ଚେର ସବୁକିଛି ତ ଦରକାରୀ। ସେଥିପାଇଁ ଜଗତର ନାଥ ଜଗନ୍ନାଥଙ୍କ କଳେବର ପାଇଁ ମଧ୍ୟ ନିମ୍ବ ଗଛଟିଏ ଲୋଡ଼ା, ଗଛଟିଏ ଦେବତାଟିଏ। ମାତ୍ର ପରିତାପର ବିଷୟ ଶ୍ରୋତାବନ୍ଧୁ, ଦ୍ରୁତ ଶିଳ୍ପାୟନ, ସୌଧ ନିର୍ମାଣ, ଜନବିସ୍ଫୋରଣ, ଗମନାଗମନ, ଯାନ୍ତ୍ରିକ ସଭ୍ୟତାର ପ୍ରସାର ଓ ମଣିଷର ଅପରିଣାମ ଦର୍ଶିତା ଯୋଗୁଁ ସବୁଜ ଧରିତ୍ରୀ ଆଜି ପାଣ୍ଡୁର ଧରିତ୍ରୀ ସାଜିଛି। ଶିଳ୍ପ ସଭ୍ୟତାର ବିକାଶ ଯୋଗୁଁ ବହୁ ପରିମାଣରେ ଜଙ୍ଗଲ ନଷ୍ଟ ହେଉଛି ଏବଂ ତା ସହିତ ଆମ ପରିବେଶ ମଧ୍ୟ ଅସନ୍ତୁଳନ ହେବାରେ ଲାଗିଛି। ତେଣୁ ଏହା ଆମ ଭବିଷ୍ୟତ ପାଇଁ କେତେ ବିପଦଗାମୀ ତାହା ଆପଣ ଚିନ୍ତା କରନ୍ତୁ ଶ୍ରୋତାବନ୍ଧୁ। ତେଣୁ ଏକ ସଙ୍କଟଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରିବା ସମୟରେ ମଣିଷର ପୁନଃ ଚେତା ଉଦୟ ହୋଇଛି। ତେଣୁ ବନ ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ବନ ମହୋତ୍ସବ କାର୍ଯ୍ୟକ୍ରମ। କବିଙ୍କ ଭାଷାରେ କୁହାଯାଇଛି, ଜୁଲାଇ ମାସର ପ୍ରଥମ ସପ୍ତାହେ ପଡ଼େ ବନ ମହୋତ୍ସବ, ବୃକ୍ଷର ରୋପଣ ବୃକ୍ଷର ଚିନ୍ତନ ସର୍ବେ ମନାନ୍ତେ ଉତ୍ସବ। ତେଣୁ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ 1 ତାରିଖଠାରୁ 7 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଇଥାଏ ବନ ମହୋତ୍ସବ ସପ୍ତାହ। କାରଣ ଏହି ସମୟରେ ଭାରତରେ ବର୍ଷା ଋତୁ ଚାଲିଥାଏ, ତେଣୁ ଏହି ବର୍ଷା ଋତୁରେ ଚାରା ରୋପଣ କଲେ ଚାରାଗୁଡ଼ିକ ବିନା ଜଳରେ ବଞ୍ଚିବାର ସମ୍ଭାବନା ଅଧିକ ରହିଥାଏ। ଏଥିପାଇଁ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିବା, ତେବେ ଯାଇ ଆମେ ଭବିଷ୍ୟତରେ ସୁସ୍ଥ ଓ ସୁରକ୍ଷିତ ଜୀବନ ପାଇପାରିବା। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜିର ଆମ କାର୍ଯ୍ୟକ୍ରମରେ ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିବା। ଆଜିର ଆମ ପ୍ରଗତିଶ୍ରୀ କାର୍ଯ୍ୟକ୍ରମର ଅତିଥି, ଯିଏକି ବଣେଇ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଯଶବନ୍ତ ସେଠୀଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ କରୁଛୁ।
1: ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋର ନମସ୍କାର ଏବଂ ଅଭିନନ୍ଦନ।
0: ସାର୍ ସର୍ବପ୍ରଥମେ ଆପଣଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା।
1: ଧନ୍ୟବାଦ। ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଏହି ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସ୍ୱାଗତ ଜଣାଉଛି।
0: ଆଜ୍ଞା ସାର୍। ତେବେ ସାର୍ ଆପଣ ଜାଣନ୍ତି ଯେପରିକି ଆମର ଜୁଲାଇ ମାସର ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ସାର୍ ଆଜିର ଆମ କାର୍ଯ୍ୟକ୍ରମରେ ଆମର ଯେଉଁ ଆଲୋଚନାର ବିଷୟବସ୍ତୁ ରହିଛି ଯେପରିକି ମାନବ ସମାଜ ଲାଗି ସବୁଜ ବନାନୀର ଆବଶ୍ୟକତା କେତେ ରହିଛି ଏବଂ ଏଇ ଯେଉଁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି ଦେଶବ୍ୟାପୀ ଏହାର ମୂଳ ଲକ୍ଷ୍ୟ କ'ଣ ରହିଛି ସେ ଉପରେ ସାର୍ ଆମେ ଆପଣଙ୍କ ଠାରୁ ଅନେକ କିଛି କଥା ଜାଣିବୁ। ଯେହେତୁ ସାର୍ ଆପଣ ବଣେଇ ବିଭାଗର ବନଖଣ୍ଡ ଅଧିକାରୀ ଭାବରେ ଆପଣ କାର୍ଯ୍ୟ ତୁଲାଉଛନ୍ତି ଏବଂ ଗୋଟେ ରେସ୍ପନ୍ସିବଲ୍ ପୋଷ୍ଟରେ ଆପଣଙ୍କର ଆପଣ ଦାୟିତ୍ୱ ନିଭାଉଛନ୍ତି, ତେଣୁ ସାର୍ ଏଇ ଯେଉଁ ବନ ମହୋତ୍ସବ ସପ୍ତାହ ପାଳନ ହେଉଛି ସେଥିପାଇଁ ସାର୍ ଆପଣଙ୍କର ଡିପାର୍ଟମେଣ୍ଟ ତରଫରୁ କ'ଣ ସବୁ ପ୍ରସ୍ତୁତି ଚାଲିଛି, ବିଶେଷ ପ୍ରସ୍ତୁତି ଚାଲିଛି ସେ ଉପରେ ଟିକେ କହିଲେ ଭଲ ହେବ।
1: ଆଜ୍ଞା, ଆମର ଦେଖନ୍ତୁ ବନ ମହୋତ୍ସବ ଏ ଆଜିର କାର୍ଯ୍ୟକ୍ରମ ନୁହେଁ। ଆମେ ଯଦି ତାର ହିଷ୍ଟ୍ରିକୁ ଯିବା ତାହେଲେ 1950 ଆମର ପୂର୍ବତନ ବା ଭୂତପୂର୍ବ ଖାଦ୍ୟ ଏବଂ କୃଷି ମନ୍ତ୍ରୀ କହ୍ନୈଲାଲ ମାନେକଲାଲ ମୁନ୍ସି ଯିଏ ଆମର ଥିଲେ, ସିଏ ପ୍ରଥମ ଥର ଏଇ ବନ ମହୋତ୍ସବ ଆରମ୍ଭ କରିଥିଲେ। ବିଭିନ୍ନ ଜାଗାରେ ସିଏ ଆମର ପ୍ଲାଣ୍ଟେସନ କରିକି ଏଟା ଆରମ୍ଭ କରିଥିଲେ। ତ ସେଇଦିନଠୁ ଆପଣଙ୍କର ଜୁଲାଇ ମାସର ପ୍ରଥମ ସପ୍ତାହକୁ ଆମେ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି ଏବଂ ଆଜି ଏ ଓଡ଼ିଶା ନୁହେଁ କିମ୍ବା ରାଉରକେଲା ନୁହେଁ କିମ୍ବା ବଣେଇ ନୁହେଁ, ସାରା ଭାରତ ବର୍ଷରେ ଏଇ ଜୁଲାଇ ଫାର୍ଷ୍ଟ ୱିକ୍ରେ ଆମେ ବନ ମହୋତ୍ସବ ସେଲିବ୍ରେସନ କରୁଛୁ।
0: ଆଜ୍ଞା ସାର୍। ତେବେ ସାର୍ ଏଇ ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ବା ଉଦ୍ଦେଶ୍ୟ କ'ଣ ରହିଛି?
1: ଆଜ୍ଞା, ଦେଖନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଯେ ଲୋକମାନଙ୍କ ପାଖରେ ପହଞ୍ଚେଇବା, ଲୋକମାନଙ୍କୁ ଜଣେଇବା ଯେ କିଭଳି ଭାବରେ ଆମେ ଅତ୍ୟରୁ ବା ଅଧିକରୁ ଅଧିକ ଆମେ ଗଛ ଲଗେଇବା ଏବଂ ଏହି ଧରାପୃଷ୍ଠକୁ ଗୋଟେ ସବୁଜ ବଳୟ ସୃଷ୍ଟି କରିବା, ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ଥାଏ। ସେଥିପାଇଁ ଆମର ବନଖଣ୍ଡ ତରଫରୁ ବା ଜଙ୍ଗଲ ବିଭାଗ ତରଫରୁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ନେଇଥାଉ, ଯେଭଳି ଭାବରେ ସ୍କୁଲ ପିଲାଙ୍କୁ ଆମେ ପାର୍ଟିସିପେଟ କରିଥାଉ, ତତ୍ସହିତ ଆମର PRI ମେମ୍ବର୍ସ ଏବଂ ଗ୍ରାମାଞ୍ଚଳରେ ଗ୍ରାମର ସମସ୍ତ ଲୋକମାନଙ୍କୁ ମଧ୍ୟ ଆମେ ସେଥିରେ ସହଯୋଗ କରାଇଥାଉ। ତ ଏଇଭଳି ଭାବରେ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ, ତା ସହିତ ଆମର ମଧ୍ୟ ଏୟାରନେସ୍ ମଧ୍ୟ କରାଯାଇଥାଏ ଯେ କିଭଳି ଅତ୍ୟଧିକ ମାତ୍ରାରେ ଗଛ ଲଗେଇବେ ଏବଂ ସରକାରଙ୍କ ତରଫରୁ ଆମର ଚାରା ମଧ୍ୟ ବଣ୍ଟନ କରାଯାଇଯାଇଥାଏ। ଏହା ସହିତ ଆମ ଅଞ୍ଚଳର ମାନ୍ୟବର MLA କିମ୍ବା ଆମର ମାନ୍ୟବର MP ମହୋଦୟ ମାନେ ମଧ୍ୟ ଏଇ ବନ ମହୋତ୍ସବରେ ସହଯୋଗ କରିଥାନ୍ତି। ତ ଏଇଭଳି ଭାବରେ ବଣେଇ ବନଖଣ୍ଡ ରେଞ୍ଜ ରହିଛି, ସେଥିରେ ଆମର ଅଲରେଡି ବିଭିନ୍ନ ଜାଗାରେ ଆମ ଗଛ ଲଗେଇବା ଆରମ୍ଭ କରିଦେଇଛୁ ଏବଂ ସେମାନେ ମଧ୍ୟ ତାଙ୍କର ସେଇ ଅଞ୍ଚଳରେ ବିଭିନ୍ନ PRM ମେମ୍ବର ଏବଂ ଲୋକମାନଙ୍କୁ, ସ୍କୁଲ ପିଲା ସମସ୍ତଙ୍କୁ ସହଯୋଗ କରି ବିଭିନ୍ନ NGO ମାନଙ୍କୁ ମଧ୍ୟଙ୍କର ସହଯୋଗରେ ଗଛ ଲଗେଇବା କାର୍ଯ୍ୟକ୍ରମ ରହିଛି ଏବଂ ଗୋଟେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଉଛି।
0: ଆଜ୍ଞା ସାର୍, ବହୁତ ଭଲ କଥା କହିଲେ। ପ୍ରକୃତରେ ଜନସାଧାରଣଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆପଣମାନେ କରୁଛନ୍ତି। ତେବେ ସାର୍, ସାଧାରଣତଃ ଦେଖାଯାଏ ଯେ ବନ ମହୋତ୍ସବ ସପ୍ତାହରେ ଲକ୍ଷ ଲକ୍ଷ ଚାରା ରୋପଣ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରାୟ ଦେଖିବେ ବର୍ଷା ଦିନ ସରିଗଲା ପରେ ସବୁ ଗଛଗୁଡ଼ିକର ସୁରକ୍ଷା ନିଆଯାଇ ପାରିନଥାଏ, ତ ଆପଣଙ୍କ ଡିପାର୍ଟମେଣ୍ଟ ତରଫରୁ ସେଇ ଗଛଗୁଡ଼ିକର ସୁରକ୍ଷା ଲାଗି କ'ଣ ସବୁ ପଦକ୍ଷେପ ନିଆଯାଉଛି?
1: ହଁ, ନିହାତି ଭାବେ ଦେଖନ୍ତୁ, ଆପଣଙ୍କର ମତ ଉପରେ ମୁଁ ତ ପୂର୍ଣ୍ଣ ମାତ୍ରାରେ ସହମତ ନୁହେଁ, କାହିଁକି ଆମର ଜଙ୍ଗଲ ବିଭାଗରୁ ଯେତେ ମାତ୍ରାରେ ଆମର ଆପଣ ଯେଉଁ କହିଲେ ଲକ୍ଷ ଲକ୍ଷ ଚାରା ଲଗାଯାଉଛି, ସେସବୁକୁ ଆମେ ଆମର ଗୋଟେ ଦାୟିତ୍ୱ ରହିଥାଏ ଜଙ୍ଗଲ ବିଭାଗ ତରଫରୁ ଯେ କିଭଳି ଭାବରେ ତାକୁ ଆମେ ବଞ୍ଚେଇକି ଗଛ ଆକାରରେ ପରିଣତ କରିବା। ତ ଏବଂ ଟାଇମ୍ ଟୁ ଟାଇମ୍ ମଧ୍ୟ ଆମର ଡିପାର୍ଟମେଣ୍ଟ ତରଫରୁ ମନିଟରିଂ କରାଯାଏ, ବିଭିନ୍ନ ସ୍ତରରେ ମନିଟରିଂ କରାଯାଏ ଏବଂ ଏହା ମୁଖ୍ୟତଃ ଯେ ଆମେ କିଭଳି ଭାବରେ ତାକୁ ମିନିମମ୍ ଆପଣଙ୍କର 90% କିମ୍ବା 80%

0: ସର୍ଭାଇଭାଲ ରହିବା ଦରକାର ଅଛି ଏବଂ ଆମେ ମଧ୍ୟ ଜଙ୍ଗଲ ବିଭାଗ ତରଫରୁ ଏନସିଓର କରିଥାଉ। ଏବଂ ଏହା ସହିତ ଆଜି ଏବେ ବର୍ତ୍ତମାନ ଜାଗାରେ ଆମର ସରକାରଙ୍କ ତରଫରୁ ପାଣି ଦେବା କିମ୍ବା କୁଡ଼ା ଖୋସା କରିବା ସାର ଦେବା ଏଇଭଳି ମଧ୍ୟ ଜଙ୍ଗଲ ବିଭାଗ ତରଫରୁ କରିଥାଉ। ଗ୍ରାମାଞ୍ଚଳରେ ଗ୍ରାମର ସମସ୍ତ ଲୋକମାନଙ୍କୁ ମଧ୍ୟ ଆମେ ସେଥିରେ ସହଯୋଗ କରାଇଥାଉ ଯେ କିଭଳି ଭାବରେ ତାକୁ ଆମେ ବଞ୍ଚେଇକି ବା ଯେ କିଭଳି ଗଛ କିଭଳି ଭାବରେ ବଞ୍ଚିକି ରହିବ। କିନ୍ତୁ ଯୋଉ ଆମର ଲୋକଙ୍କୁ ଆମେ ବାଣ୍ଟିଥାଉ ତାଙ୍କୁ ମଧ୍ୟ ଆମେ ଜଣେଇଥାଉ ଯେ ଯୋଉ ମାନେ ନଉଛନ୍ତି ଗଛ ଲଗଉଛନ୍ତି ତାର ପୂର୍ଣ୍ଣ ମାତ୍ରାରେ ତାଙ୍କୁ ବଞ୍ଚିବା ପାଇଁ ଚେଷ୍ଟା ଜାରି ରଖନ୍ତୁ ଏବଂ ଆପଣମାନଙ୍କର ସୁଚିନ୍ତିତ ମନୋଭାବରେ ଗଛ ଲଗେଇ ଆମର ସବୁଜ ବଳେ ସୃଷ୍ଟି କରିବା ସେଥିପ୍ରତି ଆମେ ଆହ୍ୱାନରେ ସହଯୋଗ କରାଇଥାଉ।
1: ଆଜ୍ଞା ସାର,
0: ମନିଟରିଂ ମଧ୍ୟ ଆମେ କରିଥାଉ ଠିକ ସେମାନେ ଗଛ ଲଗେଇଲେ ତାର ଯତ୍ନ ନେଲେ କି ନାହିଁ।
1: ଆଜ୍ଞା ସାର, ଏଇଟା ପ୍ରକୃତିରେ ସାର ବହୁତ ଭଲ କଥା କହିଲେ, ଯେମିତି ଡିପାର୍ଟମେଣ୍ଟ ତରଫରୁ ପରେ ପରେ ମଧ୍ୟ ଗଛ ଗୁଡ଼ିକର ଯତ୍ନ ନେଇଥାନ୍ତି, ତ ସାର ଏଥିରେ ମଧ୍ୟ ସବୁ ଜନସାଧାରଣ ମାନଙ୍କର ଦାୟିତ୍ୱ ରହିଛି, ତ ସେ ଉପରେ ସାର ଆପଣ କ'ଣ କହିବେ?
0: ହଁ, ନିହାତି ଭାବରେ ଦେଖନ୍ତୁ, କେବଳ ଜଙ୍ଗଲ ବିଭାଗର ଦାୟିତ୍ୱ ନୁହେଁ, ସମସ୍ତ ଜନସାଧାରଣଙ୍କର ଦାୟିତ୍ୱ ରହିବା ଦରକାର। କାହିଁକି ଏ ଧରାପୃଷ୍ଠରେ ଗଛ ରହିବା ନିହାତି ଭାବରେ ଆବଶ୍ୟକ ରହିଛି, କାହିଁକି ଆମର ଗଛ ହିଁ ଏକମାତ୍ର ଯୋଉଥିରୁ ଆମେ ଅକ୍ସିଜେନ୍ ବା ଅମ୍ଳଜାନ, ସୁସ୍ଥ ଅମ୍ଳଜାନ ଆମେ ପାଇଥାଉ ଏବଂ ସେଇ ଗଛ ଆମର ଯେତେ ପ୍ରକାର ଦୂଷିତ ଗ୍ୟାସ ରହିଛି ତାକୁ ସିଏ ଗ୍ରହଣ କରିକି ଆମକୁ ସୁସ୍ଥ ଅମ୍ଳଜାନ ଦେଇଥାଏ। ସେଥିପାଇଁ ସମସ୍ତ ଜନସାଧାରଣ ସୁଚିନ୍ତିତ ଭାବରେ ସମସ୍ତେ ଆଗଭର ହେବା ଦରକାର ଅଛି, ଯେ ଜଙ୍ଗଲ ବିଭାଗକୁ ସହଯୋଗ କରିବା ଦରକାର ଅଛି ଏବଂ ନିଜେ ମଧ୍ୟ ନିଜ ଚେଷ୍ଟାରେ ମଧ୍ୟ ଗଛ ବହୁମାତ୍ରାରେ ଲଗେଇ ଆମର ଏଇ ଧରାପୃଷ୍ଠକୁ ଗୋଟେ ସବୁଜ ବଳେ ସୃଷ୍ଟି କରିବା ଆଜିର ଦିନରେ ଜରୁରୀ ପଡ଼ିଛି।
1: ଆଜ୍ଞା ସାର, ବହୁତ ଭଲ କଥା କହିଲେ ସାର। ପ୍ରକୃତରେ ଥିବା ସମସ୍ତଙ୍କର, ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ ଅଛି, କେବଳ ବନ ବିଭାଗର ନୁହେଁ, ତେଣୁ ସମସ୍ତେ ଏଥିରେ ନିଜ ତରଫରୁ ଗଛ ଲଗାଇ ଆମର ଜଙ୍ଗଲର ସୁରକ୍ଷା ମଧ୍ୟ କରିବା ଆବଶ୍ୟକ। ତେବେ ସାର ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ, ଯେମିତିକି ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ବାତ୍ୟା ବନ୍ୟା ମଧ୍ୟ ଦେଖାଯାଉଛି, ତେଣୁ ଏହାକୁ ରୋକିବାରେ ସାର ଜଙ୍ଗଲ ବିଶେଷ ଭାବରେ ସାହାଯ୍ୟ କରୁଛି, ତ ସେଥିପାଇଁ ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ଚେଷ୍ଟା ଚଳାଇଛନ୍ତି, ତ ସେ ଉପରେ ସାର ଆପଣ କ'ଣ କହିବେ ଆମ ଜନସାଧାରଣମାନଙ୍କୁ?
0: ହଁ, ନିହାତି ଭାବରେ ଦେଖନ୍ତୁ, ସେଥିପାଇଁ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ସିଏ ବିଗତ 2 ବର୍ଷ ହେଲା ଯେ ଗୋଟେ ଆହ୍ୱାନ ଦେଇ ଆସୁଛନ୍ତି, ଏକ ପେଡ଼ ମା କେ ଲିଏ, କାରଣ ଗଛ ହିଁ ଆମ ମା କହିଲେ ଅତ୍ୟୁକ୍ତି ହବ ନାହିଁ। କାହିଁକି ଆମର ଗଛରୁ ବିଭିନ୍ନ ପ୍ରକାର ଆମେ ପାଇଥାଉ, ଏନଭାୟରମେଣ୍ଟାଲ ଭାଲ୍ୟୁ ପାଇଥାଉ, ଖାଦ୍ୟ ଭାଲ୍ୟୁ ପାଇଥାଉ ଏବଂ ପରିବେଶକୁ ମଧ୍ୟ ଶୁଦ୍ଧ ଭାବରେ ରଖିଥାଏ ବା ସୁସ୍ଥ ଅମ୍ଳଜାନ ଦେଇଥାଏ। ତ ଏବଂ ସମସ୍ତ ଜୀବଜନ୍ତୁ ବଞ୍ଚିବା ପାଇଁ ହେଲେ ସୁସ୍ଥ ଅମ୍ଳଜାନ ନିହାତି ଭାବରେ ଦରକାର ପଡୁଛି, ସେଥିପାଇଁ ଗଛ ହଉଛି ଏକାନ୍ତ ଆବଶ୍ୟକ ଏବଂ ସମସ୍ତେ ଚେଷ୍ଟା ଜାରି ରଖିବା ଦରକାର ଅଛି ଯେ ବହୁ ମାତ୍ରାରେ ଗଛ ଲଗେଇବା ଏବଂ ଗୋଟେ ସୁସ୍ଥ ସବୁଜ ସୁନ୍ଦର ପରିବେଶ ଗଠନ କରିବା। ତାହେଲେ ଏଇ ଯୋଉ ଆମର ଅତ୍ୟଧିକ ମାତ୍ରାରେ ଗରମ ହଉଛି, ଠିକ ସମୟରେ ବର୍ଷା ହେଉନାହିଁ ବା ଠିକ ସମୟରେ ଯେତେବେଳେ ଆମର ବର୍ଷା ହେବା ଦରକାର ସେଇ ସମୟରେ ଆମେ ପାଇପାରୁନାହିଁ କିମ୍ବା ଅତ୍ୟଧିକ ଶୀତ ହଉଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଆମର ଏଇ ଧରାପୃଷ୍ଠରେ ବହୁ ମାତ୍ରାରେ ଗଛ ଲଗେଇବା ଦରକାର ଏବଂ ଗଛ କିଭଳି ଭାବରେ ବଞ୍ଚିକି ରହିବ, ତାହେଲେ ହୁଏତ ଏଇ ଯୋଉ ଅତ୍ୟଧିକ ମାତ୍ରାରେ ଗରମ ହଉଛି କିମ୍ବା ଠିକ ସମୟରେ ବର୍ଷା ହେଇପାରୁନି ତାର ସନ୍ତୁଳନ ଭାବରେ ଆମେ ବଜାଇ ରଖିପାରିବା।
1: ଆଜ୍ଞା ସାର, ପ୍ରକୃତରେ ଠିକ କଥା କହିଲେ। ତେବେ ଯେମିତି ଆଜିକାଲି କୃଷି ଜଙ୍ଗଲ ବା ଏଗ୍ରୋ ଫରେଷ୍ଟ୍ରି ବିଷୟରେ ବହୁତ ଚର୍ଚ୍ଚା ହେଉଛି, ତ ଜଣେ ସାଧାରଣ ଚାଷୀ ଏଥିରୁ କିପରି ଭାବରେ ଲାଭବାନ ହେଇପାରିବେ ବୋଲି ଆପଣ କହିବେ ସାର?
0: ହଁ, ନିହାତି ଭାବରେ ଦେଖନ୍ତୁ, ଏଗ୍ରୋଫରେଷ୍ଟ୍ରି ଆମର କନସେପ୍ଟ ଆଜିର କନସେପ୍ଟ ନୁହେଁ, ଏ ବହୁ ଦିନରୁ କନସେପ୍ଟ ଆସିଲାନି, ଯଦିଓ ଆମ ଓଡ଼ିଶାରେ ଏହା ବହୁ ମାତ୍ରାରେ ପ୍ରଚଳିତ ହେଇନାହିଁ, କିନ୍ତୁ ଆମ ସରକାରଙ୍କ ତରଫରୁ ଆମର ଯେମିତି ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଛି, ସେଇ ମାଧ୍ୟମରେ ମଧ୍ୟ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ ଲୋକମାନଙ୍କର ମନରେ ଗୋଟେ ଜାଗ୍ରତ ସୃଷ୍ଟି କରିବା ପାଇଁ ଚାହୁଁଛୁ ଯେ ଆପଣମାନେ ଏଗ୍ରୋଫରେଷ୍ଟ୍ରି ଆଡ଼କୁ ମାନେ ଅନୁପ୍ରାଣିତ ହେଇ ଯେ ବିଭିନ୍ନ ପ୍ରକାର ଟ୍ରି ଆମର ଗଛ ଲଗେଇବା ସହିତ ଚାଷ ମଧ୍ୟ କରିହେବ ଯୋଉଭଳି ଭାବରେ ମୁଁ କହିବି ଆପଣଙ୍କର ମ୍ୟାଙ୍ଗୋ ଅର୍ଚାର୍ଡ ଆମେ କରିପାରିବା, ତତ୍ସହିତ ତାର ଯୋଉ ସ୍ପେସ୍ ରହୁଛି ସେଇ ସ୍ପେସ୍ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଛାଇ ଜାତୀୟ ଗଛ ବା ଏଗ୍ରିକଲଚର କ୍ରପ୍ କରିପାରିବା, ହଳଦୀ ଚାଷ କରିପାରିବା, ଅଦା ଚାଷ କରିପାରିବା, କିମ୍ବା ଆପଣଙ୍କର ସପୁରୀ ଚାଷ କରିପାରିବା। ଏଇଭଳି ଭାବରେ ଆମର କୋରାପୁଟ ବେଲ୍ଟରେ ଯଦି ଆପଣମାନେ ଦେଖିବେ ଯୋଉଠି ଆମର ପେପର ମିଲ୍ ରହିଛି, ଇକ୍ୱାଲିପଟାସ୍ ଗଛ ସହିତ ମଧ୍ୟ ବିଭିନ୍ନ ପ୍ରକାର ଇଣ୍ଟରକ୍ରପିଂ କରାଯାଉଛି, ଯୋଉ ଦିଟା ଗଛ

0: ମଝିରେ ଯୋଉ ସ୍ପେସ୍ ରହୁଛି ସେଇ ସ୍ପେସ୍ରେ ସେମାନେ ମଧ୍ୟ ଆପଣଙ୍କର କୋଳଥ ହେଲା, ମାଣ୍ଡିଆ ହେଲା, କିମ୍ବା ଅନ୍ୟାନ୍ୟ ଶସ୍ୟ ଜାତୀୟ ଚାଷ କରିପାରୁଛନ୍ତି। ଏବଂ ବର୍ଷରେ ସେମାନେ ଯୋଉଠି ଆମର ଟ୍ରି କେବଳ ଲଗେଇଦେଲେ ଆମେ 5 ବର୍ଷ ପରେ ଆମେ ବେନିଫିଟ୍ ପାଉଥିଲୁ, କିନ୍ତୁ ଯେହେତୁ ଇଣ୍ଟରକ୍ରପିଂ କରିବା ମାଧ୍ୟମରେ ଆମେ ପ୍ରତ୍ୟେକ ବର୍ଷ ବେନିଫିଟ୍ ପାଇପାରିବା। ତ ଆମ ଅଞ୍ଚଳରେ ମଧ୍ୟ ଏଇ ଅଞ୍ଚଳରେ ମଧ୍ୟ ବହୁତ ଚାଷୀ ଆଗଭର ହେଲେଣି, ସେମାନେ ମଧ୍ୟ ଏଇ ଯୋଉ ଏଗ୍ରୋଫରେଷ୍ଟ୍ରି ମାଧ୍ୟମରେ ବା ଇଣ୍ଟରକ୍ରପିଂ ମାଧ୍ୟମରେ ବଡ଼ ଗଛ ଲଗେଇବା ସହିତ ବା ଫଳ ଗଛ ଲଗେଇବା ସହିତ ଏଗ୍ରିକଲଚର କ୍ରପ୍ ମଧ୍ୟ ସେମାନେ କରିପାରୁଛନ୍ତି ଏବଂ ଲାଭବାନ ମଧ୍ୟ ହେଇପାରୁଛନ୍ତି।
1: ଆଜ୍ଞା ସାର୍, ଏଇଟା ପ୍ରକୃତରେ ଠିକ କଥା କହିଲେ, ଚାଷୀମାନେ ନିହାତି ଭାବରେ ଏଥିରୁ ମାନେ ଲାଭବାନ ହୋଇପାରିବ ଯେମିତି ଆପଣ କହିଲେ। ତେବେ ସାର୍ ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ, ଯେମିତିକି ବର୍ତ୍ତମାନ ଯେଉଁ ଜଙ୍ଗଲ ହ୍ରାସ ପାଇବା ଦ୍ୱାରା ଆମର ବନ୍ୟଜନ୍ତୁ ଯେପରିକି ହାତୀ ବା ଅନ୍ୟାନ୍ୟ ଜୀବଜନ୍ତୁ ଯେଉଁ ଜନବସତି ମୁହାଁ ହେଉଛନ୍ତି, ତେଣୁ ସାର୍ ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କ ବନ ବିଭାଗ ତରଫରୁ କ'ଣ ସବୁ ପଦକ୍ଷେପ ନିଆଯାଉଛି କି?
0: ହଁ, ନିହାତି ଭାବରେ ଦେଖନ୍ତୁ, ଯେହେତୁ ଆମର ଭାରତବର୍ଷ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ଏବଂ ତତ୍ସହିତ ଆମେ ବର୍ତ୍ତମାନ କଳକାରଖାନା ଡେଭଲପ୍ କରାଯାଉଛି ବା ଡେଭଲପିଂ କଣ୍ଟ୍ରି ଆକାରରେ ଆମେ ଗଣିତ ହେଉଛୁ, ତ ସେହି ପରିପ୍ରେକ୍ଷୀରେ ଆମର ଜଙ୍ଗଲ ଜମି କିଛି ମାତ୍ରାରେ ୟୁଜ୍ କରାଯାଉଛି ଏବଂ ଜଙ୍ଗଲର ମଧ୍ୟ କ୍ଷୟ ହେଉଛି ବା ଜଙ୍ଗଲ ଅଞ୍ଚଳର କ୍ଷୟ ହେଉଛି ଏବଂ କିଛି ଫରେଷ୍ଟ ଏରିଆ ଆମର ଫ୍ରାଗମେଣ୍ଟେସନ ହେଇଛି, ଭାଗ ଭାଗ ହେଇଯାଉଛି। କେବଳ ଏହା ମୁଖ୍ୟ କାରଣ ହେଉଛି ଆମର ଜନସଂଖ୍ୟା ବୃଦ୍ଧି ହେଉଛି, ତ ଏହି ପରିପ୍ରେକ୍ଷୀରେ ଆମର ଯେଉଁ ଜଙ୍ଗଲରେ ରହୁଛନ୍ତି ବାସ କରୁଛନ୍ତି ବିଭିନ୍ନ ପ୍ରକାର ଜୀବଜନ୍ତୁ, ଯେମିତିକି ହାତୀ କହିଲେ କିମ୍ବା ଆପଣଙ୍କର ଜଙ୍ଗଲି ଭାଲୁ କୁହନ୍ତୁ କି ଅନ୍ୟାନ୍ୟ ଯେମିତି ଆପଣଙ୍କର ଚିତା ବାଘ, ଚିତା ଆପଣଙ୍କର ଲିଓପାର୍ଡ ରହୁଛନ୍ତି ବା କଲରାପତିଆ ବାଘ ରହୁଛନ୍ତି, ତ ଏମାନଙ୍କ ସଫିସିଏଣ୍ଟ ଆପଣଙ୍କର ତାଙ୍କର ଚଳପ୍ରଚଳ ପାଇଁ ବା ତାଙ୍କର ଖାଦ୍ୟ ଅଭାବ ରହିବା ଯୋଗୁଁ ବା ଜଙ୍ଗଲର ହ୍ରାସ ପାଇବା ଯୋଗୁଁ ସେମାନେ ବର୍ତ୍ତମାନ ଖାଦ୍ୟ ଅନ୍ୱେଷଣରେ ବା ଇଜି ଫୁଡ୍ ପାଇବା ପାଇଁ ସେମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏହାକୁ ସମ୍ମୁଖୀନ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି, ଯେଉଁଭଳି ଭାବରେ ଆମେ ପ୍ରତ୍ୟେକ ଗାଁ ଯେଉଁ ଜଙ୍ଗଲର ଅଞ୍ଚଳର ଅଧିବାସୀ ରହିଛନ୍ତି ବା ଗ୍ରାମାଞ୍ଚଳ ରହିଛି ସେଥିରେ ଲୋକମାନଙ୍କୁ ଆମେ ସଚେତନ ବାର୍ତ୍ତା ଦଉଛୁ ଯେ ବର୍ତ୍ତମାନ ଜୀବଜନ୍ତୁଙ୍କ ସହିତ ଗୋଟେ ସମନ୍ୱୟ ରକ୍ଷା କରିବାର ସମୟ ଆସିଛି, କି ଆମେ ଜଙ୍ଗଲର ଜୀବଜନ୍ତୁମାନଙ୍କ ସହିତ ଗୋଟେ ସମନ୍ୱୟ ସୃଷ୍ଟି କରିକି ବା ସମନ୍ୱୟ ରକ୍ଷା କରିକି ଆମମାନଙ୍କୁ ବଞ୍ଚିବାକୁ ପଡିବ ଏବଂ ତାଙ୍କମାନଙ୍କ ପାଇଁ ମଧ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଉଅଛି। ତତ୍ସହିତ ଯଦି ଲୋକମାନଙ୍କର କୌଣସି ପ୍ରକାର ଖାଦ୍ୟଶସ୍ୟ ହଉ କିମ୍ବା ଘର ଭାଙ୍ଗୁଛନ୍ତି କିମ୍ବା ଆପଣ ଜୀବନହାନି ହଉଛି ସେଥିପ୍ରତି ମଧ୍ୟ କମ୍ପେନ୍ସେସନର ବ୍ୟବସ୍ଥା କରାଯାଇଛି, ତ ଏଥିପାଇଁ ମନୁଷ୍ୟ ସମାଜ ତଥା ଜୀବଜନ୍ତୁଙ୍କ ସହିତ ଗୋଟେ ସମନ୍ୱୟ ରକ୍ଷା କରିକି ଜୀବଜନ୍ତୁ ତଥା ମନୁଷ୍ୟ ସମାଜ ସହବାସ କରିପାରିବା ପାଇଁ ଆମେ ଚେଷ୍ଟା କରିପାରିବା।
1: ଆଜ୍ଞା ସାର୍,
0: ଏହା ସହିତ ଆମର ଜଙ୍ଗଲ ବିଭାଗ ତରଫରୁ ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ କରାଯାଉଛି, ଯେଉଁ ଅଞ୍ଚଳରେ ଆପଣଙ୍କର ହାତୀ ଜନବସତି ଆଡ଼ିକୁ ମାଡ଼ି ଆସୁଛନ୍ତି ସେହି ସମୟରେ ଆମର ଷ୍ଟାଫ୍ ଇମିଡିଏଟ୍ ସେଠି ପହଞ୍ଚି ପାରୁଛନ୍ତି। ଏହା ସହିତ ଆମେ ସେହି ଗ୍ରାମାଞ୍ଚଳର ଲୋକାଲ ୟୁଥ୍କୁ ନେଇକି ଗଜସାଥୀ ବା ଗଜ ସୁରକ୍ଷା ବାହିନୀ ମଧ୍ୟ ଆମେ ଗଠନ କରିଛୁ, ସେମାନଙ୍କର ଇନଫର୍ମେସନ ପାଇଲା ମାତ୍ରେ ଆମ ଜଙ୍ଗଲ ବିଭାଗରୁ ଷ୍ଟାଫ୍ ମାନେ ଯାଇକି ସେହି ଗାଁରେ ପହଞ୍ଚୁଛନ୍ତି ଏବଂ ସେଠି ଧ୍ୟାନ ଦିଆଯାଉଛି କିଭଳି ଭାବରେ ଧନଜୀବନ ନଷ୍ଟ ହେବ ନାହିଁ ଜଙ୍ଗଲୀ ହାତୀଙ୍କ ଦ୍ୱାରା।
1: ଆଜ୍ଞା,
0: ଆମର ଯୋଉ ଜଙ୍ଗଲରେ ଜୀବଜନ୍ତୁ ବଞ୍ଚିବାର ଅଧିକାର ଅଛି, ତତ୍ସହିତ ମନୁଷ୍ୟ ସମାଜ ମଧ୍ୟ ବଞ୍ଚିବାର ଅଧିକାର ଅଛି, ସେଥିପ୍ରତି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି, ଯଥା ଆପଣ ଏୱାରନେସ୍ ମାଧ୍ୟମରେ ଲୋକମାନଙ୍କୁ ଗୋଟେ ସଚେତନ ବାର୍ତ୍ତା ଦଉଛୁ ଯେ ଜଙ୍ଗଲୀ ହାତୀ କିମ୍ବା ଜଙ୍ଗଲୀ ଜୀବଜନ୍ତୁଙ୍କଠୁ ଆପଣମାନେ ଦୂରେଇ ରୁହନ୍ତୁ ଏବଂ ଯଥାଶୀଘ୍ର ଜଙ୍ଗଲ ଅଧିକାରୀଙ୍କୁ ବା ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଆପଣମାନେ ଜଣାନ୍ତୁ ଏବଂ ଜୀବଜନ୍ତୁଙ୍କଠୁ ସୁରକ୍ଷା ନିଅନ୍ତୁ।
1: ଆଜ୍ଞା ସାର୍, ତେବେ ସାର୍ ବର୍ତ୍ତମାନ ଯୋଉ ସହର ଏବଂ ଗ୍ରାମାଞ୍ଚଳରେ ବୃକ୍ଷରୋପଣ ପାଇଁ ବନ ବିଭାଗ ତରଫରୁ ଅନେକ ପ୍ରକାର ଭିନ୍ନ ଭିନ୍ନ ରଣନୀତି ସବୁ ପ୍ରସ୍ତୁତ କରାଯାଉଛି, ତ ଆପଣଙ୍କ ଡିପାର୍ଟମେଣ୍ଟ ତରଫରୁ ସେମିତି କିଛି ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଉଛି କି?
0: ଆଜ୍ଞା, ନିହାତି ଭାବରେ ଦେଖନ୍ତୁ, ଆମର ସରକାର ଗ୍ରାମାଞ୍ଚଳରେ ଯେହେତୁ ଜଳବାୟୁ ବା ଆପଣଙ୍କର ପରିବେଶ ବେଶୀ ମାତ୍ରାରେ ଦୂଷିତ ହେଉଛି ବିଭିନ୍ନ କାରଣ ଯୋଗୁଁ, ସେଥିପ୍ରତି ସରକାର ଆମର 2012 ଗୋଟେ ଅର୍ବାନ୍ ଟ୍ରି ପ୍ଲାଣ୍ଟେସନର ବ୍ୟବସ୍ଥା କରିଛନ୍ତି, ତ ଆମର ପ୍ରତ୍ୟେକ ଡିଭିଜନରେ ବା ଓଡ଼ିଶାର କୋଣ ଅନୁକୋଣରେ ବିଭିନ୍ନ ଅର୍ବାନ୍ ଏରିଆରେ ଆମେ ଯୋଉଠି ଖାଲି ସ୍ଥାନ ରହିଛି କିମ୍ବା ରେଭିନ୍ୟୁ ଡିପାର୍ଟମେଣ୍ଟ କୋଉଠୁ ଜାଗା ଆଣି ଆମେ ପ୍ରତ୍ୟେକ ବର୍ଷ মিয়ামাকি প্লান্টেসন মাধ্যমে কিংবা অর্বান ট্রি প্লান্টেসন মাধ্যমে আমি প্লান্টেসন করুছু। যেভাবে ভাবে আমার বণি অর্বান এরিয়াজ পাই এই বর্ষ আমি 10,000 চারা রোপণ করা পাই ব্যবস্থা করা যাইছি এবং স্থান মধ্যে নিরূপণ করা যাই সেটি মধ্যে গাত খোলা যাইছি এবং আমি কালিঠু প্লান্টেসন করা যাইছি।
1: আজ্ঞা স্যার, এটা প্রকৃতির ঠিক কথা কহিলেন, যেমতি কি বর্তমান বিভিন্ন প্রকার বৃক্ষরোপণ দিগরে এবং জঙ্গল সুরক্ষা দিগরে ধ্যান দিয়া যাচ্ছে ডিপার্টমেন্ট তরফরু, তো এথিরে সাধারণ জনতা এই বন মহোৎসব সপ্তাহে কিপরি ভাবে ভাগ নেই পারিবে আউ কিপরি সেমানে সহজে বন বিভাগ ঠারু চারা পাই পারিবে সে উপরে টিকে কহিলে ভালো হুঁতা।
0: ହଁ, ନିହାତି ଭାବରେ ଏହି ବନ ମହୋତ୍ସବ ଉପଲକ୍ଷେ ମୁଁ ସମସ୍ତ ଜନସାଧାରଣଙ୍କୁ ଜଣାଇବା ପାଇଁ ଚାହୁଁଛି ଯେ ଆପଣମାନେ ଏହି ବନ ମହୋତ୍ସବରେ ପୂର୍ଣ୍ଣ ମାତ୍ରାରେ ଗୋଟେ ଫେଷ୍ଟିଭାଲ ରୂପରେ ଆପଣମାନେ ପାର୍ଟିସିପେଟ କରନ୍ତୁ ଏବଂ ଜଙ୍ଗଲ ବିଭାଗକୁ ସହଯୋଗ କରନ୍ତୁ। ଆପଣମାନେ ଆଗଭର ହୁଅନ୍ତୁ, ଆପଣଙ୍କ ପିଲାମାନଙ୍କ ସହିତ ଏବଂ ଆପଣମାନଙ୍କର ସାହି ପଡ଼ିଶା ସହିତ ସମସ୍ତ ନାରୀ ସମାଜ ମଧ୍ୟ ବା ସମସ୍ତ ଆମର ଯୋଉ ସେଲ୍ଫ ହେଲ୍ପ ଗ୍ରୁପ ରହିଛନ୍ତି, ଯୁବପିଢ଼ି ରହିଛନ୍ତି, ସମସ୍ତେ ଆଗଭର ହେଇ ଆସନ୍ତୁ ଏବଂ ଏଇ ଜଙ୍ଗଲ ବିଭାଗ ସହିତ ମିଳିମିଶି ଗଛ ଲଗେଇବା ଏବଂ ତାର କିଭଳି ଭାବରେ ଯତ୍ନ ନେଇ ସୁଚାରୁ ରୂପେ ତାକୁ ଆଗକୁ ବଢେଇ ପାରିବା ସେଥିପ୍ରତି ସମସ୍ତେ ଜାଗ୍ରତ ହେବା ଦରକାର ଅଛି।
1: ଆଜ୍ଞା ସାର୍, ପ୍ରକୃତରେ ଠିକ କଥା କହିଲେ, ଏଥିରେ ସମସ୍ତେ ଜାଗ୍ରତ ହେବା ଉଚିତ ଏବଂ ସଚେତନ ହେଲେ ଯାଇକି ଆମ ଜଙ୍ଗଲ ସୁରକ୍ଷା ହୋଇପାରିବ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ସମସ୍ତେ ବିପଦରୁ ରକ୍ଷା ପାଇପାରିବା। ତେବେ ସାର୍, ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରତ୍ୟେକ ବର୍ଷ କିଛି ନା କିଛି ଥିମ୍ ରହିଥାଏ, ତ ଏ ବର୍ଷର ଥିମ୍ ସାର୍ କ'ଣ ରହିଛି?
0: ହଁ, ଏ ବର୍ଷ ଆମର ଥିମ୍ ରଖାଯାଇଛି ଯେ ଗଛଟିଏ ଲଗାନ୍ତୁ ଏବଂ ଆମର ଫ୍ୟୁଚରକୁ ସୁରକ୍ଷା ଦିଅନ୍ତୁ।
1: ଆଜ୍ଞା, ବହୁତ ସୁନ୍ଦର ଥିମ୍ ରହିଛି ସାର୍। ତେବେ ସାର୍, ଆଜି ଆମେ ଆପଣଙ୍କଠୁ ବନ ମହୋତ୍ସବ ସପ୍ତାହ ଅବସରରେ ଆପଣ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଖୁବ୍ ସୁନ୍ଦର ଭାବରେ ସଚେତନ କରାଇଛନ୍ତି ଏବଂ ଅନେକ କିଛି କଥା ଅନେକ କିଛି ଶିକ୍ଷା କରିପାରିଥିବେ ଆମ ଶ୍ରୋତା ଭାଇ ଭଉଣୀମାନେ ମୁଁ ଆଶା କରୁଛି। ତେବେ ସାର୍, ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆମ ଯୁବପିଢ଼ିମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତିର ସୁରକ୍ଷା ପାଇଁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ହଁ, ଆମର 2026 ବନ ମହୋତ୍ସବ ଉପଲକ୍ଷେ ସମସ୍ତ ଜନସାଧାରଣ, ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଯୁବପିଢ଼ି, ସମସ୍ତ ନାରୀ ସମାଜ ସମସ୍ତଙ୍କୁ ଏବଂ ସମସ୍ତ ଅଞ୍ଚଳବାସୀଙ୍କୁ ମୁଁ ଜଙ୍ଗଲ ବିଭାଗ ତରଫରୁ ଗୋଟେ ଆହ୍ୱାନ ଦେବା ପାଇଁ ଚାହୁଁଛି। ସମସ୍ତେ ଆଗଭର ହୁଅନ୍ତୁ ଏବଂ ଏଇ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ସମସ୍ତେ ବହୁମାତ୍ରାରେ ଗଛ ଲଗାନ୍ତୁ ଏବଂ ସମସ୍ତେ ସମସ୍ତଙ୍କୁ ସହଯୋଗ କରନ୍ତୁ, ଜଙ୍ଗଲ ବିଭାଗକୁ ସହଯୋଗ କରନ୍ତୁ ଏବଂ ଯେତିକି ଗଛ ଲଗେଇବା ତାର ପୂର୍ଣ୍ଣ ମାତ୍ରାରେ ଆମେ ଯତ୍ନ ନେବା ଏବଂ ଏହାକୁ ସୁଚାରୁ ରୂପେ ଆଗକୁ ବଢେଇ ଏହି ଧରାପୃଷ୍ଠ ଗୋଟେ ସବୁଜ ବଳୟ ସୃଷ୍ଟି କରିବାରେ ସମସ୍ତେ ସହଯୋଗ କରନ୍ତୁ ଏବଂ ଏଇ ଯୋଉ ଆମର ଜଳବାୟୁ ପରିବର୍ତ୍ତନକୁ ଆମେ ହୃତକେପ କରିପାରିବା।
1: ଆଜ୍ଞା,
0: ଗୋଟେ ଆହ୍ୱାନ ଦେବା ପାଇଁ ଚାହୁଁଛି, ସମସ୍ତେ ଆଗେଇ ଆସନ୍ତୁ, ସମସ୍ତେ ସହଯୋଗର ହାତ ମିଶାନ୍ତୁ ଏବଂ ଗୋଟେ ସବୁଜ ବଳୟ ସୃଷ୍ଟି କରିପାରିବା ଏବଂ ସମସ୍ତେ ନିରୋଗ ରହି ବଞ୍ଚି ରହିବା, ଏହା ହିଁ ଆଜିର ଦିନରେ ମୋର ବାର୍ତ୍ତା ରହିବ। ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଆଜି ଆମେ ଆପଣଙ୍କ ଠାରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଏବଂ ମାନବ ସମାଜ ଲାଗି ସବୁଜ ବନାନୀ ତଥା ଜଙ୍ଗଲ ସୁରକ୍ଷାର ଆବଶ୍ୟକତା କେତେ ରହିଛି ସେ ଉପରେ ଆଜି ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ, ଯାହାକି ଆମ ଶ୍ରୋତା ଭାଇ ଭଉଣୀମାନେ ଆଜିର କାର୍ଯ୍ୟକ୍ରମ ଯେଉଁମାନେ ଶୁଣୁଥିବେ ନିହାତି ଭାବରେ ସେମାନେ ଅନେକ କିଛି ଶିକ୍ଷା ପାଇପାରିଥିବେ ଏବଂ ଏ ଦିଗରେ ସମସ୍ତେ ସଚେତନ ହୋଇପାରିବେ ବୋଲି ଆମେ ଆଶା କରୁଛୁ। ତେବେ ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି, ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ ଆପଣ ଏବେ ଶୁଣୁଥିଲେ ବନ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣୁଥିଲେ ଆଲୋଚନା। ଆଜିର ଆମ ଅତିଥି ବଣେଇ ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀଙ୍କ ସହିତ। ବାସ୍ତବରେ ଶ୍ରୋତାବନ୍ଧୁ, ଜଙ୍ଗଲର ସୁରକ୍ଷା ସହିତ ନୂତନ ଜଙ୍ଗଲ ଏବଂ ଏହାର ଉପଯୁକ୍ତ ରକ୍ଷଣ

ଏଥର ଲାଇଭ୍ ଷ୍ଟ୍ରିମିଂ ନ୍ୟୁଜ୍ ଅନ୍ ଏୟାର ଆପ୍ ଯୋଗେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା। ରାତି 8ଟାରେ ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10ଟାରେ ଗୀତ ଗଜଲ କ୍ରମରେ ରହିଛି ସଲମା ଆଘା ଗାଇଥିବା ଗଜଲ, ଲୋକଗୀତର କାର୍ଯ୍ୟକ୍ରମ ରାତି 10:30ରେ, ଏଥିରେ ପାଲା ଶୁଣିବେ, ପରିବେଷଣ କରିବେ ମହେନ୍ଦ୍ର ମିଶ୍ର ଏବଂ ସାଥୀ।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଜୀବନ ଶୁଣିପାରିବେ ସକାଳ 7:25। ଏଥିରେ ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନାଙ୍କ ସହିତ ରହିଛି ଆଲୋଚନା, ବିଷୟ ରହିଛି ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏହି କ୍ରମରେ ରହିଛି ବିଷୟ ପୁଷ୍ପାଳକ ସେବା, ଗବେଷକ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ବଣପାହାଡ଼ର ଗୀତ ସକାଳ 8:45 ଏହି କ୍ରମରେ ରହିଛି ଓରାମ ଗୀତ, ପରିବେଷଣ କରିବେ ମାଖୁଆ ଓରାମ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00, NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00, ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ସନ୍ଧ୍ୟା 5:00। ଶ୍ରୀମଦ୍ ଭାଗବତ ସନ୍ଧ୍ୟା 5:20, ନାରୀମହଲ ଶୁଣିପାରିବେ ସନ୍ଧ୍ୟା 5:30। ଏଥିରେ ସଞ୍ଜିତ କୁମାର ମଲ୍ଲିକଙ୍କ ସହିତ ରହିଛି ଆଲୋଚନା, ବିଷୟ ରହିଛି

ଖେଳକୁଦ ସମୟରେ ଶାରୀରିକ ସୁସ୍ଥତା କେତେ ଜରୁରୀ। ହିନ୍ଦୀ ଭକ୍ତିଗୀତ ସନ୍ଧ୍ୟା 6:10, ଯୁବଶକ୍ତି ସନ୍ଧ୍ୟା 6:30, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲ ରାତି 7:25 ଏହି କ୍ରମରେ ରହିଛି। କେଉଁଝର ଜିଲ୍ଲାର ହାଲଚାଲ ଖେତ ଖମାର ରାତି 7:30, ରାତି 8:00 ସିନେ ସଙ୍ଗୀତ ଝୁମ ତାନାନା ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ରାମ ନାରାୟଣଙ୍କ ଦ୍ୱାରା ପରିବେଷିତ ସାରଙ୍ଗୀ ବାଦନ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା ଶୁଣିବା ହିନ୍ଦୀ ଭକ୍ତିଗୀତ।

0: କଣ୍ଠଶିଳ୍ପୀ ଥିଲେ ଅନୁପ ଜଲୋଟା। ତାଙ୍କ କଣ୍ଠରେ ଶୁଣିଲେ ହେମଲତା ଦୀପକଙ୍କ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

ସବୁଦିନ ଯଦି ଶୀତ ହେଉଛି ତା ନାଇଁ ହେଉଛି ତା ଖରା, ସବୁଦିନ ଯଦି ଶୀତ ହେଉଛି ତା ନାଇଁ ହେଉଛି ତା ଖରା, ସବୁଦିନ ଯଦି ଖରା ହେଉଛି ତା

0: ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜେନ୍ ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ, ସେ ସଏଲ୍ ଏରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲର ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 8249809672। ଏଥର ଆସନ୍ତୁ ଶୁଣିବା ନବୀନ କିଶୋର ଆଚାର୍ଯ୍ୟଙ୍କ କଣ୍ଠରେ ଡକ୍ଟର ଦୋଳଗୋବିନ୍ଦ ବିଶିଙ୍କ ରଚନା।

ଶୁଣିଲେ ସମ୍ବଲପୁରୀ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଖୋଲିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଆଞ୍ଚଳିକ ସମ୍ବାଦ ଜନଜୀବନ ସମ୍ବାଦ, ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜଲ୍ଦି ତ ପିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡ଼େ।
1: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯୋଉମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,000 हजार सतश अठसठ जन भोटर रही। कंधमाल जिले में अणचाश हजार छपन जन को भोटर तालिकार बाद दि जाएगी। से भाई कटक प्रकाशित चिठा भोटर तालिकार उन्नीस लक्ष तीस हजार छः पंदर जन नाम रही। जाजपुर जिले में यह तालिकार चौदह लक्ष बतीस हजार सताशी जन को सामिल कर रायगढ़ चिठा भोटर तालिकार सात लक्ष चौदह हजार सतश जन मतदाता तेयानबे दशमिक छन प्रतिशत भोटर को सामिल कर जिला प्रशासन पक्ष सूचना दि जाए। कोरापुट में नौ लक्ष चार हजार शहे चौतीस जन मतदाता तालिकार सामिल होती। आपण माने आंचलिक संवाद शुणुंट आकाशवाणी कटक केन्द्र। राज्य में भूदान जमीर बंटन एवं म्यूटेशन परवर्ती निर्देश पर्यंत सरकार स्थगितादेश जारी करिछन्ते। भूदान जमीर बंटन क्षेत्र में प्रचलित नियमावली पालन एवं संप्रक्त जमीर अभिलेखर यथार्थ जांच बिना हिताधिकारी बंटन कराउथिबार दृष्टिगोचर होइछि। फळरे म्यूटेशन एवं जमीपटारे अंतर्भुक्ति समय आईनगत जटिलता सृष्टि होवार आशंका रहिछि। एहाकु दृष्टिरे रखि राजस्व विपर्यय परिचालन विभाग एही निष्पत्ति नेइछि। विभागीय अतिरिक्त मुख्य शासन सचिव डॉक्टर अरविंद पाढ़ी समस्त राजस्व उपखंड आयुक्त आरडीसी पंजीकरण महानिरीक्षक जिलापाल एवं जमीजमा रेकर्ड और सर्भे निर्देशालय को चिठी लिखि निर्देश जारी करिछन्ति। पूर्वर बंटन हो म्यूटेशन संपूर्ण होता भूदान जमीर कौन प्रकार हस्तांतर को पंजीकरण अधिकारी तत्काल प्रभाव पंजीकृत करेंगे ना बोली राज्य सरकार निर्देश देते। एथसह समस्त जिलापाल भूदान यज्ञ समिति को दान कर जमी से बंटन होता जमी हाल जमीपटारे रेकर्ड होता जमी और हिताधिकारी सपक्ष जारी होता जमी संबंधी विस्तृत तथ्य प्रमाणित कर एक मास मध्य सरकार निकट में दाखल करने को निर्देश दि जाए। राज्य में महिला और शिशु विकास सुनिश्चित करने सहित अंगनवाड़ी व्यवस्था को आहरी सुदृढ़ करने दिगरे सरकार कार्य करमुख्यमंत्री प्रभाती परिडा कहते। देवगढ़ जिला पश्चिम ओडिशा विकास परिषद प्रेक्षालय कम्युनिटी सपोर्ट स्टाफ वार्तालाप कार्यक्रम में जोगद श्रीमती परिडा कहते कार्यक्रम महिला सशक्तिकरण जात्रा को आहरी त्वरान्वित कर। अवसर में उपमुख्यमंत्री कम्युनिटी सपोर्ट स्टाफ तृणमूल स्तर में महिला स्वयं सहायिका गोष्ठी सशक्तिकरण जीविका विकास और सरकारी योजनार कार्यान्वयन संपर्क में मत विनिमय करते। माध्यमिक शिक्षा परिषद द्वारा परिचालित ओडिशा शिक्षक योग्यता परीक्षा ओटीईटी आज अनुष्ठित हो जाए। राज्यर समस्त जिले में तीन सौ एगार केन्द्र में सतानबे हजार शहे पचास जन परीक्षार्थी परीक्षा देते। विद्यालय और गणशिक्षा विभाग कमिशनर तथा शासन सचिव डॉक्टर एन तिरुमाला नायक कटक विभिन्न परीक्षा केन्द्र बुले देखा सह परीक्षार्थी विभिन्न सुविधा संपर्क में आलोचना करते। उत्तर पश्चिम बंगोपसागर और पार्श्वर्ती उत्तर ओडिशा पश्चिमबंग उपकूल में सृष्ट लघुचाप अवपात में परिणत हो। बालेश्वर दक्षिण दक्षिण पूर्व दिगरे अवपात सृष्टि होई। चांदबाली उत्तर पूर्व ठारु केन्द्रीभूत हो पश्चिम उत्तर पश्चिम दिगरे गति करुछि। आगामी चौबीस घंटा मध्य ओडिशा उपकूल बालेश्वर निकट चांदबाली और दीघा मध्य अतिक्रम कर संभावना रही। यार प्रभाव में दक्षिण पश्चिम मौसुमी वायु अधिक सक्रिय होगा सह राज्य विभिन्न स्थान में प्रबल अति प्रबल वर्षा लग रही। आंचलिक पाणीपाग विज्ञान केन्द्र सूचना अनुसार आसंता चौबीस घंटा मध्य बरगढ़ सुवर्णपुर बलांगीर नुआपड़ा बौद्ध अनुगुल और संबलपुर जिलार केतक स्थान में प्रबल अति प्रबल वर्षा होबार संभावना रही। राज्यर प्राय समस्त जिले में प्रबल वर्षा होने नहीं सतर्क सूचना जारी कर गत जून मस पहलू एपर्यंत राज्य में दुई पंचषठी दशमिक पांच मिलीमिटर वर्षा रेकर्ड जहां स्वाभाविक ठार् चारि प्रतिशत अधिक बोली पाणीपाग विज्ञान केन्द्र निर्देशक डॉक्टर मनोरमा महांती।
2: मत्स्यजीवी मानक आगामी तीन दिन पर्यंत वार्निंग रही। पांच तारीख रु सात तारीख पर्यंत मना करा जाई समुद्र भीतर को जीवा पाई। पवन रेग रहा पैंचाश रु पंचावन किलोमीटर पर आवर गोस्टिंग रहा झटका पवन अवपात टी नॉर्थ ओडिशा गति कर नॉर्थ ओडिशा रा जिला गुड़ी करे हेत वर्षा सहित पवन चालीस रु पचास किलोमीटर पर आवर काम जगह संभावना रही।
0: बौद्ध और कंधमाल जिले में अत्यधिक वर्षा रेकर्ड सुंदरगढ़ झारसुगुड़ा देवगढ़ संबलपुर कलाहांडी और नवरंगपुर नियंटिया वर्षा हो। बौद्ध जिले में प्रबल वर्षा संभावना थिबारु जिलापाल विभूति भूषण नायक समस्त जिलास्तरीय अधिकारी जरूरीकालीन बैठक कर परिस्थितिर समीक्षा करिछन्ति। जनसाधारण जीवन और संपत्तिर सुरक्षा पई बीडीओ और तहसीलदार मानंकु समस्त प्रस्तुति सुनिश्चित करने सह क्षेत्र स्तर में निरंतर तदारख करने को जिलापाल निर्देश देते। मुख्य संवाद पुणि थरे पुरी में आसंताकाली विश्व प्रसिद्ध रथयात्रार प्रस्तुति और परिचालना नहीं समीक्षा करेंगे मुख्यमंत्री। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
3: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
4: ରହିଯା ବୁଦ୍ଧୁ।
3: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
4: ଓ, ତୁ ବୁଝିଗଲୁ ନା? ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। RBI କହେ, ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା' ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି। କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟାଲ୍ସ ନାମକ ଏହି ନଦୀରେ 5 ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75 ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍ମୁକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232ଟି ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ

0: ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସପ୍ତସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସପ୍ତସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ୍ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡ଼ାର ଫେଲିକ୍ ଅଗର ଆଲିଆସିନ୍ ଏବଂ ସ୍ପେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
2: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡିଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜେର ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ନୀଳାଦ୍ରୀ ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଏ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
3: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି, ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
4: ନିର୍ଯାତନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଲର୍ଡ
5: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ବିରାଜକାନ୍ତ କୁଲୁଙ୍କ ସହିତ ସାକ୍ଷାତକାର ବିଷୟ ରହିଛି। ବ୍ୟବସାୟିକ ଭିତ୍ତିରେ ସଜନା ଛୁଇଁ ଚାଷ କାର୍ଯ୍ୟକ୍ରମ ପ୍ରଯୋଜନା ବିନୀତ କୁମାର ଠାକୁର, ଉପସ୍ଥାପନାରେ ବିନୟ କୁଲ୍ଲୁ ଓ ବୀରେନ୍ଦ୍ର ପ୍ରତାପ ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
6: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ?
7: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
6: ଯୋଗାଯୋଗ ନମ୍ବର 6371500092।
7: ଆଜ୍ଞା ହଁ, 6371500092।

0: ଦାଦା
1: ହଇଗା
0: ଶୁଣିଲା ଇ ମୁନଗା ଚାଷ ବେଲେ କେନି ବି ଚାଷ ଗା ଲାଭ ହିଁ ଅଛି ଆମର
1: ବିଲକୁଲ
0: ହେଲେ ବିଶେଷ କରି ଇ ମୁନଗା ଚାଷ ନ ବି ବନେ କରି ଲାଭ ଅଛେ
1: ହେଲେ ଇସବୁ କଥା ମାନକେ ତ ଶୁଣିଲାନ ବିର୍ଷୁ
0: ହଁ ଦାଦା
1: ହେଲେ ବଜାର ହାଟର କଥା ଟିକେ କହିଦଉ
0: ହଇ ବେଲେ ଜଣେଇ ଦଉଛେ
1: ହଇ ହଇ ହଇ
0: ବୋଇଲେ ଆମର ଆଲୁକୁଲା ଆଖର ପାଖର ବଜାର ହାଟ ମାନଙ୍କରେ ଆଲୁ କିଲୋ ପିଛା ରହିଥିଲା 20 ଟଙ୍କା ନେଇକିରି 22 ଟଙ୍କା ପିଆଜ ରହିଥିଲା 25 ଟଙ୍କା ନେଇକିରି 30 ଟଙ୍କା ଅଦା 80 ଟଙ୍କା ନେଇକିରି 100 ଟଙ୍କା ଲେସୁନ 150 ଟଙ୍କା ନେଇକିରି 160 ଟଙ୍କା ବିଲାତି ରହିଥିଲା 30 ଟଙ୍କା ନେଇକିରି 40 ଟଙ୍କା ବାଇଗନ 25 ଟଙ୍କା ନେଇକିରି 30 ଟଙ୍କା ଭେଣ୍ଡି ରହିଥିଲା 20 ଟଙ୍କା ନେଇକିରି 25 ଟଙ୍କା ବରବଟି 30 ଟଙ୍କା ନେଇକିରି 40 ଟଙ୍କା ଲାଉଗୁଟାକେ 15 ଟଙ୍କା ନେଇକିରି 20 ଟଙ୍କା ଜହ୍ନି 30 ଟଙ୍କା ନେଇକିରି 40 ଟଙ୍କା କାଙ୍କେର ବି ରହିଥିଲା 30 ଟଙ୍କା ନେଇକିରି 40 ଟଙ୍କା କଞ୍ଚା କଦେଲ 40 ଟଙ୍କା ନେଇକିରି 50 ଟଙ୍କା କର୍ଲା ରହିଥିଲା 40 ଟଙ୍କା ବନ୍ଧାକୋବି 20 ଟଙ୍କା ନେଇକିରି 30 ଟଙ୍କା ଫୁଲକୋବି ରହିଥିଲା 40 ଟଙ୍କା ନେଇକିରି 45 ଟଙ୍କା ମାଖନ 20 ଟଙ୍କା ନେଇକିରି 30 ଟଙ୍କା ସାରୁ ରହିଥିଲା 40 ଟଙ୍କା ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା ପୁଟଲ 40 ଟଙ୍କା ଆରୁ କଞ୍ଚା ମିର୍ଚା ରହିଥିଲା 80 ଟଙ୍କା କିଲୋ
1: ବିର୍ଷୁଗା
0: ହଁ ଦାଦା
1: ବଜାର ହାଟର କଥା ତ କହିଲା
0: ହଇ
1: ହଇଲେ ପାଣିପାଗର ସୂଚନା ବି କହିଦେଉ
0: ହଇ ଜଣେଇ ଦେଉ ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇଠାରୁ ଯେନ୍ ସୂଚନା ମିଳିଛେ ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛେ ଆରୁ ଯେନ୍ ତଲୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 6 କିଲୋମିଟର ଦେଇକିରି ବୋହିପାରେ ଆରୁ ତାପମାତ୍ରାଟା ସବୁନୁ ଏତକା 33 ଡିଗ୍ରୀ ଆରୁ ସବୁନୁ କମ୍ 25 ଡିଗ୍ରୀ ସେଲସିୟସ୍ ରହିପାରେ ହେନ୍ତାନ ଆଦ୍ରତାଟା ସବୁନୁ ଏତକା 91% ଆରୁ ସବୁନୁ କମ୍ 60% ରହିବା ବୋଲିକିରି ସୂଚନାଟା ରହିଛେ
1: ବିର୍ଷୁ ଭାଇ
0: ହଁ ଦାଦା
1: ସବୁ ସୂଚନା ମାନକେ ଦେଲା ଉତାରୁ ସମୟ ତ ହେଇଗଲାନ ବୋଇଲେ ଚାଷୀ ଭାଇ ବହିନ ମାନଙ୍କ ଅନୁରୋଧ କି ସେମାନଙ୍କେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ ଏ ବିଷୟ ମତାମତ ଦେଇକରି ଆମର ଏଇ ଠିକନାଥି ନିହାତି ଭାବରେ ଚିଠି ଲେଖମେ
0: ହଇ
1: ବୋଇଲେ ଆମର ଠିକନା ହଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042
1: ଆରୁ ଚାଷୀ ଭାଇ ବହିନ ମାନେ ତ ଜାଣିଛନ୍ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି ବୋଇଲେ ଆଜିର୍ ଲାଗି ଆମକେ ବିଦାୟ ଦଉନ୍
0: ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଅଗ୍ରଣୀ ଚାଷୀ ବିରାଜକାନ୍ତ କୁଲୁଙ୍କ ସହିତ ସାକ୍ଷାତକାର ବିଷୟ ଥିଲା ବ୍ୟବସାୟିକ ଭିତ୍ତିରେ ସଜନା ଛୁଇଁ ଚାଷ। କାର୍ଯ୍ୟକ୍ରମ ପ୍ରଯୋଜନା ବିନୀତ କୁମାର ଠାକୁର, ଉପସ୍ଥାପନାରେ ଥିଲେ ବିନୟ କୁଲ୍ଲୁ ଓ ବୀରେନ୍ଦ୍ର ପ୍ରତାପ ସିଂ। ଆକାଶବାଣୀ ରାଉରକେଲା। ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 କ୍ରମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା

0: କଥାଚିତ୍ର ଥିଲା ହୀନା, ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ଗୀତ ରଚନା ଓ ସଙ୍ଗୀତରେ ସଜାଇଥିଲେ ରବୀନ୍ଦ୍ର ଜୈନ।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, ଡିଏଫ୍ଓ ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। ଡିଏଫ୍ଓ ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜେନ୍ ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲର ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

0: କଥା ଚିତ୍ର ଥିଲା ଗୀତ ଗୀତଟିରେ କଣ୍ଠଦାନ କରିଥିଲେ ମହମ୍ମଦ ରଫି ଗୀତ ରଚନା ଆନନ୍ଦ ବକ୍ସି ସଙ୍ଗୀତରେ ସଜାଇଥିଲେ କଲ୍ୟାଣଜୀ ଆନନ୍ଦଜୀ ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ନ୍ୟୁଜ୍ ଅନ୍ ଏୟାର ଆପ୍ ଯୋଗେ
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ

0: ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ରାଉରକେଲା।
2: ବୁଦ୍ଧୁ, ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି।
3: ଓ, ତୁ ବୁଝି ଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ, ସ୍ମାର୍ଟ ବନ, କୁଲ ରୁହ।
4: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତୁ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାରା ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
1: ଏଥର ଆସନ୍ତୁ ଶୁଣିବା ଅନାମିକା ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ମଜରୁ, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

0: ଉମରାଓ ଜାନ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ରିଚା ଶର୍ମା, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତରେ ସଜାଇଥିଲେ ଅନୁ ମଲ୍ଲିକ।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2 କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲର ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

କଥାଚିତ୍ର ଥିଲା ସନମରେ, ଗୀତଟିରେ କଣ୍ଠଦାନ କରିଥିଲେ ମିଠୁନ ଫିଏଟ, ଅରିଜିତ ସିଂ ଏବଂ ଅନୁଭବ ଭୋଲା। ଗୀତ ରଚନା ଓ ସଙ୍ଗୀତ ମିଠୁନ। ଶୁଣୁଥିଲେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

0: କଣ୍ଠଶିଳ୍ପୀ ସଲମା ଆଗାଙ୍କ କଣ୍ଠରେ ଶୁଣିଲେ ଶେହଜାଦଙ୍କ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ

କଣ୍ଠଶିଳ୍ପୀ ସଲମା ଆଗାଙ୍କ କଣ୍ଠରେ ଶୁଣିଲେ ଗୌହର କାନପୁରୀଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଗୀତ ଗଜଲ କ୍ରମରେ ଗଜଲ। କଣ୍ଠଶିଳ୍ପୀ ଥିଲେ ସଲମା ଆଗା। ଆକାଶବାଣୀ ରାଉରକେଲା। ଲୋକଗୀତ କ୍ରମରେ ପ୍ରସାର କରୁଛୁ। ପାଲା ପରିବେଷଣ କରିଛନ୍ତି ମହେନ୍ଦ୍ର ମିଶ୍ର ଏବଂ ସାଥୀ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

ଶ୍ରୀରାମଳ କ'ଣ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି, ଇନ୍ଦ୍ରଜିତ ସଙ୍ଗତରେ ଯୁଦ୍ଧ ହେଉ ହେଉ ଆଜ୍ଞା ଇନ୍ଦ୍ରଜିତ ମାୟା ଯୁଦ୍ଧ ଆରମ୍ଭ କରି ଶେଷକୁ ନିରାଶ ହୋଇ ନିକୁମ୍ଭେଳା ବଟମୂଳକୁ ଚାଲିଗଲା। ନିକୁମ୍ଭେଳା ଦେବୀଙ୍କୁ ଆରାଧନା କରି ଇନ୍ଦ୍ରଜିତ ନିଶ୍ଚୟ ଦେବଦଳନ ରଥ ପାଇବ ଏବଂ କିପରି ଇନ୍ଦ୍ରଜିତ ଜିଣିବ ରାମ ଲକ୍ଷ୍ମଣଙ୍କୁ, ଏଇ କଥା ଅନୁସାରେ ଆଜ୍ଞା ଇନ୍ଦ୍ରଜିତ ଚାଲିଗଲା ବଟମୂଳକୁ। ଏଣେ ଆଜ୍ଞା ପୂଜା କରିବାରେ ଲାଗିଲା ବା ଦେବତାଙ୍କର ଆରାଧନା କରିବାକୁ ଲାଗିଲା।

ବଟ ମୂଳଟା ଏପରି ସୁସଜ୍ଜିତ ହୋଇଛି ଆଜ୍ଞା, ଇନ୍ଦ୍ରଜିତ ଅତି ଆନନ୍ଦ ସହକାରରେ ମହିରେ ଦେବତାଙ୍କର ପୂଜା କରି ସମସ୍ତ ସୁକୁଶଳ ଭାବରେ ରହିଛି। ଏହିପରି ଭାବରେ ଯେତେବେଳେ ରହିଯାଇଛି ଇନ୍ଦ୍ରଜିତ, ଯେତେବେଳେ ଆଜ୍ଞା ସେହି ସ୍ଥାନରେ ହୋମ ପୂଜା ଆରମ୍ଭ କରିଛି, ଅଗ୍ନିଦେବ ତାଙ୍କୁ ସନ୍ତୁଷ୍ଟ କରିବ। ଏହି ସମୟରେ ଇନ୍ଦ୍ରଜିତଙ୍କ ନିକଟକୁ ଆଜ୍ଞା ଲକ୍ଷ୍ମଣ ସଙ୍ଗତରେ ବିଭୀଷଣ ଯାଇ ପ୍ରବେଶ କଲେ। ଆଜ୍ଞା, କେହି କୋଶଳି ବଳି ଗୋଦଗୋଳ

ଅନେକ କୌଶଳିକ ଅସ୍ତ୍ରଶସ୍ତ୍ର ରଖିଛି, ଅନେକ ସୌନ୍ଦର୍ଯ୍ୟ ଭାବରେ ରଖିଛି। ଏହି ପରିପ୍ରେକ୍ଷୀରେ ଏହି ସ୍ଥାନରେ ଆଜ୍ଞା ଯାଇକରି ଦୁଇ ଜଣ ଶତ୍ରୁ ରୂପରେ ପ୍ରବେଶ ହେଲେ।

ଇନ୍ଦ୍ରଜିତଙ୍କୁ ଅଗ୍ନି ଦେବତାଙ୍କୁ ଇନ୍ଦ୍ରଜିତ ପୂଜା କରୁଥିବା ସମୟରେ ଏହି ସମୟରେ ଘଟଣା ହୋଇଛି କ'ଣ, ଇନ୍ଦ୍ରଜିତଙ୍କ ନିକଟକୁ ପହଞ୍ଚି ଯାଇଛନ୍ତି ଦୁଇ ଜଣ ଶତ୍ରୁ ରୂପରେ, ଭକ୍ତ ବାଞ୍ଛା

0: ପ୍ରକୃତରେ ତମେ ଉର୍ମିଳା ବିଳାସୀ ବୀର, ତେଣୁ ତୁମର ହାତରେ ଅନ୍ୟ ଅନେକ ପ୍ରକାର ଅର୍ଥ ଅଛି, ଶସ୍ତ୍ରଶସ୍ତ୍ର ଅଛି, ତେଣୁ ତମେ କଣ କରିଛ ମତେ ଆଜି ଚୋର ଭଳିଆ ମାରିବା ପାଇଁ ଏଇ ନିଘଣ୍ଟିଆ ଜାଗାକୁ ଆସି ପ୍ରବେଶ କରିଛ, ତେଣୁ ତମକୁ ଆଉ ମୁଁ କଣ କହିବି,
1: ଏଇଟା
0: ନିରସ୍ତ୍ର, ତେଣୁ ନିରସ୍ତ୍ର ଲୋକଙ୍କୁ କୌଣସି ପ୍ରକାର ବଦ୍ଧ କରିବାର ଯୋଗ୍ୟ ନୁହଁ, ବୀରର କର୍ତ୍ତବ୍ୟ ନୁହଁ। ଆଜ୍ଞା ଇନ୍ଦ୍ରଜିତ ଅନେକ ପ୍ରବୋଧନା ଦେଲେ, କହିଲେ ମଧ୍ୟ ସେ ଆଉ କୌଣସି ପ୍ରକାର ବୁଝିପାରିଲେ ନାହିଁ। ଉର୍ମିଳା ବିଳାସୀ ବୀର ମହିମା ବଳେ ତୁମ୍ଭର।

ସମୟରେ ଆଜ୍ଞା କ୍ରୋଧ ଜର୍ଜରିତ ହୋଇ ରାବଣ କୁମର ଇନ୍ଦ୍ରଜିତ ଆଜ୍ଞା ଅଭର୍ସନା କରି କହୁଛି, ମନେ ଭାବିଲ ବିଜୟ ପତାକ ଆଜି ଟେକି ଦେଲ କି ହେ, ଆର ଝପଟିଆ ସୁସେ।

0: ଆଜ୍ଞା ସାକ୍ଷାତରେ ଲକ୍ଷ୍ମଣ ଯାଇ ଯେତେବେଳେ ପ୍ରବେଶ ହୋଇଗଲେ ଏଣେ ନିର୍ଦ୍ଦେଶ ଦେଇଦେଲେ ବିଭୀଷଣ, ଆଉ ଏ ସମୟରେ ଯଦି ତମକୁ ତମେ ବଧନ କର,
1: କୌଣସି
0: ଏଇଟା ହଉଛି ସୁବର୍ଣ୍ଣ ସୁଯୋଗ, ଏଇ ସମୟରେ ଯଦି ତାଙ୍କୁ ବଧନ କର ତାହେଲେ ମାରିପାରିବ।

0: ଏହି ସମୟରେ ଆଜ୍ଞା ଯେତେବେଳେ ଫେରି ଆସିବେ ବୋଲି ରାମ ଏଇ ପରିମଳା ସତୀ ଇନ୍ଦ୍ରଜିତ ଯୁଦ୍ଧ କ୍ଷେତ୍ରରୁ ଆସୁଥିବେ ବୋଲି ଆଜ୍ଞା ତାଙ୍କ ଅତି ଆନନ୍ଦ ମନରେ ଏଣେ ଆଜ୍ଞା ବିଜୟ ଉଲ୍ଲାସ ମୁଖ ଦର୍ଶନ ପାଇ ତାଙ୍କର ଉଜ୍ଜଳ ଉଜ୍ଜଳ ମୁଖ ଦେଖିବା ପାଇଁ ଆଜ୍ଞା ପରିମଳା ସତୀ ଆକର୍ଷିତ ଭାବରେ କହିଅଛି ପରିମଳା ରାଜପୁରେ ଚାହିଁ
1: ଗୁନ୍ଥିଛି କେତେବେଳେ ଆସିବେ ଯୁଦ୍ଧରୁ ଜୟ କରି
0: ଗୁନ୍ଥିଛି କୁସୁମ ହାର କରି ସୁଯତନ ପ୍ରେମେ ପ୍ରାଣ କାନ୍ତ କଣ୍ଠେ କରିବ ମନ୍ଦନ।

ଦେବଜିତଙ୍କର କଟାହସ୍ତ ଯାଇକିରି ଆଜ୍ଞା ପରିମଳଙ୍କର ଆଗରେ ପଡିଗଲା, ମେଘନା ଦଜିନୀପୁର ଅଙ୍ଗଣେ ପଡିଲା। ଏଇ କଥାଟା ଦେଖି ଆଜ୍ଞା ପରିମଳା ଚିନ୍ତା କଲେ, ଏ ସମୟ ପ୍ରବେଶିଲେ।

ସାରା ସତୀ କହିଲା ହେ ହାତ ହେ ଭୋଜ, ତୁ କାହାର ଭୋଜଟା? ଏଇ ମତେ ଲେଖିକିରି ଜଣେଇ ଦେଲେ ମୁଁ ନିଶ୍ଚିତ କଥାଟା ଜାଣିପାରିବି ହେ। देवकोटि कल्प गुण गुणी।

0: ସମୟ ଆଜ୍ଞା ମା ମନ୍ଦୋଦରୀ ଆସି ପହଞ୍ଚିଗଲେ, ମନ୍ଦୋଦରୀ ମଧ୍ୟ ଆଜ୍ଞା ପ୍ରବୋଧନା ଦେଲେ, ପ୍ରବୋଧନା ଦେଲେ ମଧ୍ୟ ଆଜ୍ଞା ମାନିବ ନାହିଁ। ଏଣେ ଆଜ୍ଞା ବଧୁ ଦଶା ଦର୍ଶନେ ଦଶାନନ ମଧ୍ୟ ଆସି ଅନେକ ପ୍ରକାର ଆଜ୍ଞା ତାଙ୍କୁ ପ୍ରବୋଧନା ଦେଲେ, ତଥାପି ମଧ୍ୟ ସେ ଆଉ ବୁଝିପାରିଲେ ନାହିଁ। କାହିଁକି ବୁଝିବ ଆଜ୍ଞା? ଏଣେ ହେଉଛି ଆଜ୍ଞା ନିଜର ସ୍ୱାମୀ, ଆଜ୍ଞା ନିଜର ଭଗବାନ, ତେଣୁ ସ୍ୱାମୀଙ୍କର କଥାକୁ ନିଶ୍ଚୟ ସେ ଆଉ ମନେ ଛାଡି ପାରିବ ନାହିଁ, ମନ ମଧ୍ୟରେ ନିଶ୍ଚୟ ପକାଇବ।
1: ଏଣେ
0: ଆଉ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ।

0: ଆଜ୍ଞା ସ୍ୱାମୀଙ୍କର କଥା ଯେତେବେଳେ ଏଣେ ଆଜ୍ଞା କର୍ମମଣି କର୍ମମଣି କହିଥିଲେ ସେ ତାଙ୍କର କଥାଟାକୁ ଅନୁସନ୍ଧାନ କରି
1: ଆଜି ଧୀରେ ଇଏ ପହଞ୍ଚିଗଲେ କିଏ
0: ପୁତ୍ର ଧନ ରତ୍ନ ତତେ ସବୁ ଦେବୀ ଖଞ୍ଜି ଏପରି ଶୋକ କରୁଛୁ କିପା ମନେ ଭାଗେ ଏହିପରି କଥାବାର୍ତ୍ତା କରୁ କରୁ ଆଜ୍ଞା ଯେତେବେଳେ ଆଜ୍ଞା ବିଭୀଷଣ ଏଇ ତାଙ୍କର ହାତଟାକୁ ଧରି ଆଜ୍ଞା ଧୀରେ ଧୀରେ ବାହାରିବାକୁ ପଡ଼ିଲେ ରାମଙ୍କ ଦରବାରକୁ ଯାଇ ଆଜ୍ଞା ରାମଙ୍କୁ ଆଜ୍ଞା ଅନେକ ପ୍ରବୋଧନା କଲେ ଶ୍ରବଣେ ଲକ୍ଷ୍ମଣ।

ଘଣ ଚିନ୍ତା କଲେ ଏଇ ଗଛ ବୃକ୍ଷଟା ମୁଁ ରୋପଣ କରିଥିଲି, ଏଇ ଝିଅଟା ହଉଛି ମୋର ଝିଅ, ଏଇ ଇନ୍ଦ୍ରଜିତ ହଉଛି ମୋର ଜ୍ୱାଇଁ, ପୂର୍ବ ଅବସ୍ଥାରେ ପୂର୍ବ ସମୟରେ ମୋର ଏଇ ଝିଅ ଏବଂ ଜ୍ୱାଇଁ ଆଜି ମୋର ହସ୍ତରେ ମୁଁ ଛେଦନ କରିଦେଲି ହେ। ଯେଉଁ ବୃକ୍ଷଟାକୁ ଛେଦନ କରାଯାଏ, ରୋପଣ କରାଯାଏ, ପୁନର୍ବାର ଛେଦନ କରାଯାଏ ନାହିଁ। ଏହି ଅନୁତାପରେ ଲକ୍ଷ୍ମଣ ମଧ୍ୟ ରହିଲେ ହେ। ଏଣେ ଅଙ୍ଗକୁ ହେ।

ଇନ୍ଦ୍ରଜିତ ସମ୍ମୁଖରେ ନିଜର ସ୍ୱାମୀର ଶିରଟାକୁ ଧରି ଆଜ୍ଞା ଅଗ୍ନିରେ ହୁତାସନରେ ଆହୁତିରେ ଦେଇଦେଲେ, ନିଜେ ମଧ୍ୟ ହୁତାସରେ ସକଲେ। ଶରଣର କ୍ଷଣ ଦିନ ଜନ ମହାବାହୁ।

ଲୋକଗୀତ କ୍ରମରେ ଶୁଣିଲେ ପାଲା ପରିବେଷଣ କଲେ ମହେନ୍ଦ୍ର ମିଶ୍ର ଏବଂ ସାଥୀ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କଣ୍ଠଶିଳ୍ପୀ ସଞ୍ଜୟ ମହାକୁଡ଼ଙ୍କ କଣ୍ଠରେ ଶୁଣିଲେ ସିଦ୍ଧାର୍ଥ ମିଶ୍ରଙ୍କ ରଚନା।

ନିଶିପ୍ରଭା ପାଣିଙ୍କ କଣ୍ଠରେ ଶୁଣିଲେ ଦେବୀଦତ୍ତ ମହାନ୍ତିଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ରତିକାନ୍ତ ଶତପଥୀଙ୍କ ରଚନା, କଣ୍ଠଶିଳ୍ପୀ ଶ୍ରୀହର୍ଷ କରଙ୍କ କଣ୍ଠରେ।

ଶୁଣୁଥିଲେ ଭକ୍ତି ଗୀତ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୋଡ଼ିରେ ସମୟ ବର୍ତ୍ତମାନ ରାତି 11:20 ହେବାକୁ ଯାଉଛି। ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ସକାଳ 6:05 ଭକ୍ତି ଗୀତ କାର୍ଯ୍ୟକ୍ରମ ବନ୍ଦନା ଶ୍ରୀରାମଚରିତ ମାନସ। ସକାଳ 6:35 ଆମର ସ୍ୱାସ୍ଥ୍ୟ। ସକାଳ 7:10 ସ୍ୱାସ୍ଥ୍ୟ ଜୀବନ କାର୍ଯ୍ୟକ୍ରମ ଶୁଣିପାରିବେ। ସକାଳ 7:25 ଏଥିରେ ବନ ମହୋତ୍ସବ ସପ୍ତାହ ପାଳନ ସମ୍ପର୍କରେ ରହିଛି। ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନାଙ୍କ ସହିତ ଆଲୋଚନା। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ବଣପାଠର ଗୀତ। ସକାଳ 8:45 ଏ କ୍ରମରେ ରହିଛି ଓରାମ ଗୀତ। ପରିବେଷଣ କରିବେ ମାଖୁଆ ଓରାମ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବ

ଚନା ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ବଣପାଠର ଗୀତ ସକାଳ 8:45 ଏ କ୍ରମରେ ରହିଛି ଓରାମ ଗୀତ ପରିବେଷଣ କରିବେ ମାଖୁଆ ଓରାମ ଏବଂ ସାଥୀ ସିନେ ସଙ୍ଗୀତ ପୂର୍ବାହ୍ନ 10:00 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00 ଭକ୍ତି ଗୀତର